ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56:30। ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ 11 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 2 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ FM 101 MHz ଯୋଗେ। ଶ୍ରୋତାମାନଙ୍କର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଏଥର ଶୁଣନ୍ତୁ ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବୀରକିଶୋର ଦେବଙ୍କ ରଚନାରୁ।

0: ଶୁଣିଲେ କେତୋଟି ଭକ୍ତିଗୀତ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ।
1: ଏକହଂ ବହୁଶ୍ୟାମ, ଏହା ହିଁ ସୃଷ୍ଟିର ମୂଳତତ୍ତ୍ୱ। ପ୍ରଳୟ କାଳରେ ବଟପତ୍ର ଉପରେ ଭଗବାନ ତାଙ୍କର ପାଦର ବୁଢ଼ା ଆଙ୍ଗୁଠି ଚୁଚୁମିଥିବାର ଛବି ତୁମେ ଦେଖିଥିବ। ସେଥିରୁ ହିଁ ଓଙ୍କାର ଧ୍ୱନିର ସୃଷ୍ଟି ହୋଇଥିଲା। ଏହି ଶବ୍ଦର କମ୍ପନକୁ ପରିପୂର୍ଣ୍ଣ କରିବା ପାଇଁ ସୃଷ୍ଟି ହେଲା ଆକାଶ। ଏହା ହିଁ ସୂକ୍ଷ୍ମତମ ତତ୍ତ୍ୱ ଏବଂ ଏହା ସର୍ବତ୍ର ପରିବ୍ୟାପ୍ତ। ଆକାଶକୁ ଏକ ସୀମାହୀନ ପାତ୍ର ସହିତ ତୁଳନା କରାଯାଇପାରେ। ଆକାଶର ଗତିରୁ ବାୟୁର ସୃଷ୍ଟି ହେଲା, ବାୟୁରୁ କାଳକ୍ରମେ ଅଗ୍ନିର ଉତ୍ପତ୍ତି ହେଲା। ବାୟୁ ବିନା ଅଗ୍ନିର ସୃଷ୍ଟି ହୋଇନପାରେ। ଅଗ୍ନିରୁ ଜାତ ଉତ୍ତାପରୁ ଜଳର ସୃଷ୍ଟି ହେଲା। ଉଦାହରଣ ସ୍ୱରୂପ, ମଣିଷ ଦେହରେ କିଛି ସମୟ ଜ୍ୱର ରହିଲେ ଝାଳ ବହେ, ଖରାରେ ବୁଲିଲେ ଆମ ଦେହରୁ ଝାଳ ବାହାରେ। ଉତ୍ତାପରୁ କିପରି ଜଳର ସୃଷ୍ଟି ହୁଏ ତାହା ଏଥିରୁ ଜଣାପଡ଼ୁଛି। ଜଳରୁ ପ୍ରକୃତିର ବିବିଧ ପ୍ରକାର ରୂପ ଏବଂ ପୃଥିବୀର ସୃଷ୍ଟି ହେଲା। ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ, ଏହି ପାଞ୍ଚଟିକୁ ପଞ୍ଚଭୂତ କୁହାଯାଏ। ଏହି ମହାଭୂତଗୁଡ଼ିକ ଭିତରେ ପୃଥିବୀ ସ୍ଥୂଳତମ, ଜଳ ଅପେକ୍ଷା ସୂକ୍ଷ୍ମତର ଅଧିକ ବ୍ୟାପକ, ଅଗ୍ନି ଜଳ ଅପେକ୍ଷା ଅଧିକ ସୂକ୍ଷ୍ମତର ଅଧିକ ବ୍ୟାପକ, ବାୟୁ ଅଗ୍ନି ଅପେକ୍ଷା ଆହୁରି ଅଧିକ ସୂକ୍ଷ୍ମତର ଏବଂ ବ୍ୟାପକତର। ଆକାଶ ହେଉଛି ସୂକ୍ଷ୍ମତମ ଏବଂ ସର୍ବତ୍ର ପରିବ୍ୟାପ୍ତ। ସୂକ୍ଷ୍ମତାର ଏହି ଆରୋହଣ ପ୍ରକ୍ରିୟାରେ ପ୍ରତ୍ୟେକ ମହାଭୂତ ତାର ପୂର୍ବ ମହାଭୂତ ଅପେକ୍ଷା ଅଧିକ ବ୍ୟାପକ। ସୂକ୍ଷ୍ମତା ବଢ଼ିବା ସଙ୍ଗେ ସଙ୍ଗେ ବ୍ୟାପକତା ମଧ୍ୟ ବଢ଼ିଚାଲେ। ବିପରୀତ ଦିଗରେ ଦେଖିଲେ ସୂକ୍ଷ୍ମତା ଯେତେବେଳେ କମିଯାଏ, ଜଡ଼ତ୍ୱ ବଢ଼ିଚାଲେ ଏବଂ ବ୍ୟାପକତ୍ୱ ସଙ୍କୁଚିତ ହୁଏ। ଏହିପରି ଭାବରେ ବାୟୁ ଆକାଶ

ଅପେକ୍ଷା କମ୍ ସୂକ୍ଷ୍ମ ଏବଂ ଅଧିକ ସ୍ଥୂଳ ଅଟେ। ଅଗ୍ନି ବାୟୁ ଅପେକ୍ଷା ସ୍ଥୂଳତର ଏବଂ କମ୍ ବ୍ୟାପକ। ଜଳ ଅଗ୍ନି ଅପେକ୍ଷା ଆହୁରି ସ୍ଥୂଳତର, ଆହୁରି କମ୍ ବ୍ୟାପକ। ପୃଥିବୀ ସ୍ଥୂଳତମ ଏବଂ ସବୁଠାରୁ କମ୍ ବ୍ୟାପକ। ସ୍ଥୂଳତା ଏବଂ ବ୍ୟାପକତା ମଧ୍ୟରେ ଥିବା ସମ୍ପର୍କକୁ ଗୋଟିଏ ଉଦାହରଣ ଦ୍ୱାରା ବୁଝାଯାଇପାରେ। ମନେକର ଘର ଭିତରେ ଗୋଟିଏ ଟେବୁଲ ଉପରେ ମଲ୍ଲି ଫୁଲଟିଏ ରଖାଯାଇଛି। ଫୁଲଟି ସ୍ଥୂଳ ଏବଂ ଆକାରରେ ଛୋଟ, ମାତ୍ର ତା'ର ସୁଗନ୍ଧ ହେଉଛି ସୂକ୍ଷ୍ମ ଏବଂ ସାରା କୋଠରୀରେ ପରିବ୍ୟାପ୍ତ। ସେହିପରି ଜଳରୁ ସୃଷ୍ଟି ହୋଇଥିବା ବାଷ୍ପ ଜଳ ଅପେକ୍ଷା ଯଥେଷ୍ଟ ଅଧିକ ସ୍ଥାନ ଦଖଲ କରିଥାଏ। ସ୍ଥୂଳତାରୁ ସୂକ୍ଷ୍ମତା କ୍ରମରେ ପଞ୍ଚ ମହାଭୂତ ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ, କ୍ଷିତି, ଅପ, ତେଜ, ମରୁତ ଏବଂ ବ୍ୟମ। ଏହି ପଞ୍ଚ ମହାଭୂତର ପାଞ୍ଚଟି ତନ୍ମାତ୍ର ବା ଗୁଣ ରହିଛି, ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ। କେତେ ମିନିଟ୍ ହେଲା?

ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 429 ଭାଗ।

ଶରଣାର୍ଥୀ ରାଜାଙ୍କୁ ରକ୍ଷା କରିବା ଯେମିତି କର୍ତ୍ତବ୍ୟ, ଯୁଧିଷ୍ଠିରଙ୍କୁ ସାହାଯ୍ୟ କରିବା ବି ସେମିତି ଶ୍ରୀକୃଷ୍ଣଙ୍କ ଦାୟିତ୍ୱ। ସେ ମନ୍ତ୍ରୀ ଉଦ୍ଧବଙ୍କ ପରାମର୍ଶ ଲୋଡ଼ିଛନ୍ତି। ଉଦ୍ଧବ କହିଛନ୍ତି, ଦିଗ୍ବିଜୟ ରାଜସୂୟ ଯଜ୍ଞର ଅଙ୍ଗ ସ୍ୱରୂପ। ଏହି ଦିଗ୍ବିଜୟ ଉପଲକ୍ଷେ ଜରାସନ୍ଧକୁ କୌଶଳରେ ବଧ କରିହେବ। କୌଶଳଟିକୁ ମଧ୍ୟ ପରିକଳ୍ପନା କରିଛନ୍ତି ଉଦ୍ଧବ। ଏବେ ଶ୍ରୀକୃଷ୍ଣ ପତ୍ନୀ ପୁତ୍ର ତଥା ଚତୁରଙ୍ଗ ବଳ ସହିତ ଯାଇ ଇନ୍ଦ୍ରପ୍ରସ୍ଥରେ ଉପସ୍ଥିତ ହୋଇଛନ୍ତି।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ ମନ୍ତ୍ରିମଣ୍ଡଳର 43 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ 12 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେଥିର୍ ଭିତରୁ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଥିବାର ଘୋଷଣା କରାଯାଇଛି। ଯୋଜନାଟି କେଜି ନୁ ପିଜି ତକ୍ ରାଜ୍ୟର ସବୁ

0: ଛାତ୍ରୀମାନଙ୍କୁ ମାହାଳିଆ ଶିକ୍ଷା ସୁବିଧା ମିଳିବା। ଚଲତି ଶିକ୍ଷା ବର୍ଷନୁ ଇଟା ଲାଗୁ ହେବା। ଆଉ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କେ 9-12 ଶ୍ରେଣୀ ଆଉ ସ୍ନାତକୋତ୍ତର ନିୟମିତ ପାଠ୍ୟକ୍ରମର ନାଁ ଲେଖା ଫିସ୍କେ ପୁରାପୁରି ଛାଡ଼ କରାଯିବା। ପହିଲା ବର୍ଷରେ 895 କୋଟିନୁ ଅତକା ଟଙ୍କା ଆଉ 5 ବର୍ଷରେ 5467 କୋଟିନୁ ଅତକା ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିଲାଗି ବଛରକ 32 ଲକ୍ଷରୁ ଅତକା ଛାତ୍ରଛାତ୍ରୀ ଉପକୃତ ହେବେ। ଇତା ଛଡ଼ା ବାକି 11 ଅନୁମୋଦିତ ପ୍ରସ୍ତାବ ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍,
1: ବର୍ତ୍ତମାନ ଯାଏ ଆମ ପାଖରେ କେବଳ ଗୋଟିଏ ଡେଟା ସେଣ୍ଟର ଥିଲା। ସେହି ଡେଟା ସେଣ୍ଟରରେ ଆମର 39 ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟର 600 ଆପ୍ଲିକେସନ ସବୁ ସେଇଥିରେ ଥିଲା। ନିହାତି ଦରକାର ଥିଲା କି ଆମେ ଆଉ ଗୋଟେ ଡେଟା ସେଣ୍ଟର ନିର୍ମାଣ କରିବା। ସେଇଥିରେ G2G, ଗଭର୍ଣ୍ଣମେଣ୍ଟ ଟୁ ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ ଟୁ ବିଜନେସ ଆଉ ଗଭର୍ଣ୍ଣମେଣ୍ଟ ଟୁ ସିଟିଜେନ ଯେତେ ବି ଆମର IT ଇନିସିଏଟିଭ ଅଛି ସେଇଥିରେ ଆମେ ତାକୁ କରିବା।
0: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଗଲାକାଲିଠାନୁ ପହିଲା ଖେପ୍ ପୋଷଣ ଅଭିଯାନ ଓଜନ ଉତ୍ସବ 2026-27 ମୁଲିଛି। ଆଇବା 25 ତାରିଖ ତକ୍ ଚାଲବାର୍କେ ଥିବା ଇ ଅଭିଯାନ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହଭାଗିତାଥି ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଥି ଛୁଆମାନଙ୍କର ପୋଷଣର ସ୍ଥିତି ଚିହ୍ନଟ କରବାର ଉତ୍ରୁ ଜରୁରୀ ଚିକିତ୍ସା ଆଉ ଗୋଷ୍ଠୀସ୍ତରନ ସେମାନଙ୍କର ଯତ୍ନ ନିଆଯିବା। ବାଦ୍ ପଡ଼ିଥିବା ଆଉ ଅପହଞ୍ଚ କି ଦୁର୍ଗମ ଇଲାକାର ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ଆକଳନକେ ସୁନିଶ୍ଚିତ କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନଙ୍କର ଅଧ୍ୟକ୍ଷତାଥି ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ବୈଠକଥି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026ର ପରିଗଣନା ଫର୍ମ ବାଣ୍ଟବାର ତାର ସଂଗ୍ରହ ଆଉ ଡିଜିଟାଇଜେସନ କାମର ସମୀକ୍ଷା କରାଯାଇଥିଲା। ଜୁଲାଇ 5 ଅଗଷ୍ଟ 4 ତାରିଖ ତକ୍ ଭୋଟର ତାଲିକାଥି ଥିବା ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରବା। ନୂଆ ନାଁ ଯୋଡ଼ବାର ଲାଗି ଫର୍ମ 6, ନାଁ କାଟବା ଲାଗି ଫର୍ମ 7 ଆଉ ସଂଶୋଧନ ଲାଗି ଫର୍ମ 8 ଜରିଆ ଆବେଦନ କରାଯାଇପାରିବ ବୋଲି ବୈଠକନୁ ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇଷ୍ଠାନୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେଉଛି। ଏହି ପରୀକ୍ଷା 10 ତାରିଖ ତକ୍ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ସକାଳ 9 ବଜେନୁ ପରୀକ୍ଷା ମୂଲ ହୋଇକରି 11:30 ବଜେ ତକ୍ ଚାଲବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଆଇବା 4 ତାରିଖ ଥିବା ସମ୍ବଲପୁର ଗସ୍ତକେ ନଜରଥି ରଖିକରି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଆଉ ଆରକ୍ଷୀ ଅଧୀକ୍ଷକ ମୁକେଶ ବାବୁଙ୍କ ଅଧ୍ୟକ୍ଷତାଥି ହୋଇଥିବା ବୈଠକଥି ଜିଲ୍ଲାସ୍ତରର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପହିଲା ସମଲେଶ୍ୱରୀ ମନ୍ଦିରର ଦର୍ଶନ କରବାର ଉତ୍ରୁ ରେମେଡ୍ ପଡ଼ିଆନ ହେବାର୍କେ ଥିବା ସଭାଥି ଯୋଗ ଦେବେ। ଏହି ଅବସରରେ ସେ ଜିଲ୍ଲାର ବହୁଟେ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତକେ ସୁରକୃତି ଶେଷ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ଆଉ ପାର୍କିଂର ବ୍ୟବସ୍ଥା ବାବଦେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖା ପହିଲା ଖେପ୍ର 2 ମେଧା ତାଲିକା ବାହାରବାରଟାକେ ସ୍ଥଗିତ ରଖାଯାଇଛି। ଆଜି ଏହି ମେଧା ତାଲିକା ବାହାରବାର ଲାଗି ଧାରିଜ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ତରଫରୁ ବଦଲା ଯାଇଥିବା ସମୟସୂଚୀ ଖୁବ୍ ଜଲ୍ଦି ସାମ୍ସ UG ଡିଗ୍ରୀ ପୋର୍ଟାଲଥି ବାହାର କରାଯିବା। ଏଥିଲାଗି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ପୋର୍ଟାଲ ଦେଖବାରକେ ପରାମର୍ଶ ଦିଆଯାଇଛି। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆଣୁଥିବା ପେସାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଥି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷର ପୂର୍ତ୍ତି ଅବସରରେ 1994 ଜୁଲାଇ 2 ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇଟା ଘନୀଭୂତ ହୋଇକରି ଆଇବା 2 ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବଥି ଆଇବା 7 ତାରିଖ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଜିଲ୍ଲାନ ଆଜ ବେଲବୁଡ଼ା ତକ୍ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ 15 ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ କାଛ କୁଣ୍ଡିଆର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମିନତୀ ମିଶ୍ର। ସକାଳ 7:35 ଗଙ୍ଗାଧର ସଙ୍ଗୀତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ତପସ୍ୱିନୀର 9ମ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙୗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀମାନେ ହେଲେ ମିନତୀ ପାଣିଗ୍ରାହୀ ଓ ରୋହିତ କୁମାର ଗର୍ତିଆ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ରହିଛି ଅଣସର ବିଧି। ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଲୀନାନାଥ ଶର୍ମା। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ଢୋଲ ପାରି ବଜା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ଆନନ୍ଦ ସୁନା, ଶେଷଦେବ ନାଥ ଏବଂ ପାର୍ବତୀ ଜେନା। ଦିନ 12:00 ବାତାୟନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗଗନ ବାଗ ଓ ଆରତୀ ମିଶ୍ର। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ଗୃହଲକ୍ଷ୍ମୀ। ଆଜି ଏଥିରେ ଶୁଣିବେ ଆର୍ଥିକ ପରିଚାଳନାରେ ନାରୀ ଆଲୋଚିକା ଜୟଶ୍ରୀ ମିଶ୍ର। ଦିନ 2:45 କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ଏବଂ ଅପରାହ୍ନ 4:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟା କି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଇଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଇଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିଭିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେଇକିଲ୍ ପଲିସି 2021ର ଅବଧି

0: ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ PMFME ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, କାଛୁ କୁଣ୍ଡିଆର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମିନତୀ ମିଶ୍ର।
2: କାଛୁ କୁଣ୍ଡିଆ ବ୍ୟକ୍ତିଗତ ସ୍ୱାସ୍ଥ୍ୟଗତ ତ୍ରୁଟି ଓ ଦୂଷିତ ପାରିପାର୍ଶ୍ୱିକ ଅବସ୍ଥାରୁ ଆସିଥାଏ। ଏହା ଏକ ପାରାସାଇଟ୍ ବା ପରାନ୍ନଭୋଜି ସାର୍କପ୍ଟିସ୍ କାବାଇ ବା ଆକାରସ୍ ଦ୍ୱାରା ନିକଟତର ଶାରୀରିକ ସମ୍ବନ୍ଧ ବା ଯୌନ ସମ୍ବନ୍ଧରୁ ମଧ୍ୟ ଆସିଥାଏ। ତା ଛଡ଼ା ଦୂଷିତ ଲୁଗାପଟା ଓ ବିଛଣାରୁ ମଧ୍ୟ ଆସିପାରେ, ଯଦିଓ ସ୍ତ୍ରୀ ମାଇଟ୍ ଶରୀର ବାହାରେ ମାତ୍ର 2-3 ଦିନ ବଞ୍ଚିପାରେ। ଏପିଡେମିକ୍ସ 15-20 ବର୍ଷ ବ୍ୟବଧାନରେ ହୋଇଥାଏ, ଯଦ୍ୱାରା ବହୁଳ ଭାବରେ ବହୁତ ଲୋକ ଏଥିରେ ଆକ୍ରମିତ ହୁଅନ୍ତି। ଏହି ମାଇଟ୍ ମନୁଷ୍ୟ ଦେହରେ ବହୁଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରେ। ପୁରୁଷ ମାଇଟ୍ ସ୍ତ୍ରୀ ମାଇଟ୍ ଠାରୁ ଆକାରରେ ସାନ, 300 μ ରୁ 400 μ ଆକାର ବିଶିଷ୍ଟ ଓ 4ଟି ଯୋଡ଼ ଗୋଡ଼ ବିଶିଷ୍ଟ। ପୁରୁଷ ମାଇଟ୍ ଗର୍ଭ ସଞ୍ଚାର ବା କପୁଲେସନ୍ ପରେ ମରିଯାଏ ଓ ସ୍ତ୍ରୀ ମାଇଟ୍ ଚର୍ମ ତଳେ ସୁଡ଼ଙ୍ଗ ବା ବରୋ କରି 2 ମାସ ପର୍ଯ୍ୟନ୍ତ ରହେ ଓ ଅଣ୍ଡା ଦିଏ, ଯାହା ଲାର୍ଭାରେ ପରିଣତ ହୁଏ। ଲାର୍ଭା ସୁଡ଼ଙ୍ଗରୁ ବାହାରି ଚର୍ମ ଉପରକୁ ଆସେ ଓ ଚର୍ମର ବିଭିନ୍ନ ସ୍ଥାନରେ ଯଥା ଆଙ୍ଗୁଠି, ସନ୍ଧି ଆଦି ଜାଗାରେ ରୁହେ ଓ ପୂର୍ଣ୍ଣାଙ୍ଗ ମାଇଟ୍ରେ ପରିବର୍ତ୍ତିତ ହୁଏ। ଏହା ଚର୍ମର ଉଷୁମ ସ୍ଥାନମାନଙ୍କରେ ରୁହେ ତଥା ଉପରି ଚର୍ମର କେରାଟିନ୍ ଖାଇ ବଞ୍ଚିଥାଏ। ଏହାର ଜୀବନଚକ୍ର 4-5 ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ। କାଛୁ କୁଣ୍ଡିଆ ବା ସ୍କାବିଜ୍ର ଲକ୍ଷଣ ହେଲା ଦେହ ବହୁତ କୁଣ୍ଡାଇ ହେବା, ବିଶେଷତଃ ରାତିରେ। ଉପରିସ୍ଥ ଚର୍ମ ତଳେ ସୁଡ଼ଙ୍ଗ ବା ବରୋଜ ଓ ଛୋଟ ଛୋଟ କୁଣ୍ଡିଆ ଆବୁ ବା ପାପ୍ୟୁଲ୍ସ ଏହି ରୋଗର ପ୍ରଧାନ ଲକ୍ଷଣ। ଏହା ହାତ ଓ ଗୋଡ଼ର ଆଙ୍ଗୁଠି ସନ୍ଧି, କହୁଣୀ, ବାହୁ, କାଖ, ନାଭି ଚାରିକଡ଼, ତଳପେଟ, ଉପର ଜଙ୍ଘ, ପିଚା, ସ୍ତ୍ରୀମାନଙ୍କର ସ୍ତନ ତଥା ପୁରୁଷମାନଙ୍କର ଯୌନାଙ୍ଗରେ ଦେଖାଯାଏ। ମୁଖରେ ପ୍ରାୟ ଦେଖାଯାଏ ନାହିଁ, କିନ୍ତୁ ଶିଶୁମାନଙ୍କର ମୁଖ ତଥା ମୁଣ୍ଡରେ ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ଘରର ଏକାଧିକ ଲୋକଙ୍କଠାରେ ଦେଖାଯାଏ ତଥା

0: ସ୍କୁଲ ପିଲାମାନଙ୍କର ସାଥୀମାନଙ୍କୁ ଓ ହଷ୍ଟେଲର ସହପାଠୀମାନଙ୍କ ଠାରେ ଦେଖାଯାଏ। ଏହାର ଉପସର୍ଗ ଗୁଡ଼ିକ ହେଲା ବିଞ୍ଚି ବା ଇନଫେକ୍ଟେଡ୍ ଏକ୍ଜିମା, କୁଣ୍ଡିଆ ବା ସ୍କାବିସ୍ ପାଚିଗଲେ ସେଥିରେ ଅନ୍ୟାନ୍ୟ ଜୀବାଣୁ ବାସ କରନ୍ତି ଓ ତାହା କାଛୁରେ ପରିଣତ ହୁଏ। ଏହାର ତୁରନ୍ତ ଚିକିତ୍ସା ଆବଶ୍ୟକ କାରଣ ଏହା ବୃକ୍କରେ ଆଘାତ କରିବା ସହଜ ହୁଏ ଓ ରୋଗୀ ନେଫ୍ରାଇଟିସ୍ ଭଳି ଜଟିଳ ବୃକ୍କଜନିତ ରୋଗରେ ଆକ୍ରମିତ ହୁଏ। ଏହାଛଡ଼ା ବିଞ୍ଚି ବା ଏକ୍ଜିମା ମଧ୍ୟ କାଛୁ ରୋଗର ଏକ ପ୍ରଧାନ ଉପସର୍ଗ। ଏହା କୁଣ୍ଡାଇ ହୁଏ, ପାଣି ବାହାରେ ଓ ଭଲ ହେବା ସମୟ ସାପେକ୍ଷ। ନରୱେଜିଆନ୍ ସ୍କାବିଜ୍, ଏହା ଅତ୍ୟଧିକ ଜନବସତି ସ୍ଥାନ, ମାନସିକ ରୋଗୀ, କୁଷ୍ଠ ରୋଗୀ, କ୍ୟାନ୍ସର ରୋଗୀ, ଏଡ୍ସ ରୋଗୀ ତଥା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହା ଦେଖାଯାଏ। ଏଥିରେ ମାଇଟ୍ଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଏ ଓ ରୋଗ ସାଂଘାତିକ ରୂପ ଧାରଣ କରେ। ପାପୁଲି ଓ ପାଦ ଓ ଚର୍ମର ସର୍ବତ୍ର ପରସ୍ତ ପରସ୍ତ କାତି ବାହାରେ। ଶତକଡ଼ା ପ୍ରାୟ 5% ରୋଗୀଙ୍କଠାରେ ନୋଡ୍ୟୁଲାର ସ୍କାବିଜ୍ ବା ଆବୁ ଦେଖାଯାଏ। ଏହା 3-5 ମିଲିମିଟର ଆକାରର ହୁଏ, ଯାହାକି ପ୍ରାୟ ଯୌନାଙ୍ଗରେ ହୋଇଥାଏ। ଏଠାରେ କୁଣ୍ଡାଇ ହେବା କମ୍ ହୁଏ, କିନ୍ତୁ ଏହି ଆବୁ ମାସ ମାସ ଧରି ରହିଥାଏ। ବିଭିନ୍ନ ଗୃହପାଳିତ ପଶୁ ଯଥା କୁକୁର, ବିଲେଇ, କୁକୁଡ଼ା, ଚଢ଼େଇ, ଓଟ ଓ ଘୋଡ଼ାଙ୍କଠାରେ ଏକ ପ୍ରକାର କୁଣ୍ଡିଆ ଦେଖାଯାଏ, ଯାହା ମନୁଷ୍ୟ ଦେହକୁ ସଂକ୍ରମିତ ହୁଏ ଓ ଶରୀରର ସର୍ବାଙ୍ଗ ମୁଖମଣ୍ଡଳ ସହିତ କୁଣ୍ଡାଇ ହୁଏ, କିନ୍ତୁ ଚର୍ମ ତଳେ ସୁଡ଼ଙ୍ଗ ଦେଖାଯାଏ ନାହିଁ। ସୁଡ଼ଙ୍ଗ ତଳୁ ଛୁଞ୍ଚିରେ ଆକାରସ କିମ୍ବା ତାର ଅଣ୍ଡା ବା ସ୍କାଇବାଲା ବା ମଳ ଆଣି ଦେଖିହେବ। 20% ପଟାସିୟମ ହାଇଡ୍ରକ୍ସାଇଡ଼ରେ ରଖିଲେ ନିମ୍ନ ଶକ୍ତି ସମ୍ପନ୍ନ ଯବକାଚରେ ଏହି ମାଇଟ୍ ଦେଖି ହୁଏ। ଯୌନାଙ୍ଗ କାଛୁରେ ଅନ୍ୟାନ୍ୟ ଯୌନଜନିତ ରୋଗ ଥିବାର ସମ୍ଭାବନାକୁ ଅସ୍ୱୀକାର କରିହେବ ନାହିଁ। ଏ କ୍ଷେତ୍ରରେ କାଛୁର ସୁଡ଼ଙ୍ଗ ବାଟେ ଅନ୍ୟାନ୍ୟ ଜୀବାଣୁ ପ୍ରବେଶ କରିବା ମଧ୍ୟ ସହଜ ସାଧ୍ୟ ହୋଇଥାଏ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ କାଛୁ କୁଣ୍ଡିଆର କାରଣ ଓ ପ୍ରତିକାର। ଏ ସମ୍ପର୍କରେ କହିଲେ ଡାକ୍ତର ମିନତୀ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ 3-ଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5ଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ଜି

ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025ର ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତି କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର 1 ବର୍ଷ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁଲାଇ 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 ଜୁଲାଇ 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ର ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ 2021 ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମ ଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁରୀ କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2,295 ବୃଦ୍ଧି ପାଇଛି। ଏଥିସହିତ 11,000+ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000+ ଲୋକ ନିଜର ବାସସ୍ଥାନ ହରାଇଛନ୍ତି, ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7 ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତ ମାସ 25 ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି 57 ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲଜିୟମ ସେନେଗାଲକୁ ଅତିରିକ୍ତ ସମୟରେ 3-2 ରେ ପରାସ୍ତ

କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ଗୋଲରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ଗୋଲରେ ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ୍ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ୍ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ T20 ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ଡୁରାଣ୍ଡ କପ୍ର 135ତମ ସଂସ୍କରଣ ଆସନ୍ତା 25 ତାରିଖରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଂ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ 1 ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ଯେନ୍ ଚାଷୀମାନେ ଯଦି କୁଲୁଦ୍ ଚାଷ୍ କର୍ବାର୍କେ ଯାଉଛନ୍, କୁଲୁଦ୍ର ଚାହିଦାଟା ବଜାରନ କେତନି କେତେ ମିଲିପାର୍ସି, ଯେନ୍ତିଲେ ବୋଲିକିରି କୁଲୁଦ୍ ଦେଲ୍ର ବିକ୍ରିଟା ବି ବନେଇ ପାର୍ସି, ଆରୁ ଚାଷୀମାନେ ବି ଦୁଇ ପଇସା କମେଇ ପାର୍ସନ୍। ଯେନ୍ ଜମିନ ଯଦି ଚାଷୀମାନେ ଚାଷ୍ କର୍ବାର୍କେ ଯାଉଛନ୍, ସେ ଜମିର ମ୍ୟାଟ୍ ଯଦି ବାଲିଆ ଦୁର୍ଷା କି ଉଷାସ୍ ମ୍ୟାଟ୍ ହେଇଥିବା ବେଲେ ସେ ଜାଗାନ ଇ କୁଲୁଦ୍ଟା କେତନି କେତେ ବଢ଼ିଆ ହେଇପାର୍ସି। ଆମର୍ ଇ ଅଞ୍ଚଳନେ ତ ମୁଗ୍ ବିରି ମେତାର୍ ତମେ କୁଲୁଦ୍ଟା ବି ଗୁଟେ ଦେଲ୍ ଜାତିଆ ଫସଲ ଏବେ ଚାଷ୍ କରୁଛନ୍। ବିହନ ବୁନି ନେଲେ କି ପଛେ ଆହୁରି ଇଥିର୍ ଯତନ ବତନ କର୍ବାକେ ନି ପଡ଼େ କୁଲୁଦ୍ ଚାଷ୍ ଲାଗି ବୋଲିକିରି, ସେଥିର୍ଲାଗି ବୋଲିକିରି କମ୍ ଅମଲ ମିଲିପାର୍ସି। ହେଲେ ଉନ୍ନତ କିସମ ହିସାବେ ଯଦି ଚାଷୀମାନେ ଇ କୁଲୁଦ୍ ଚାଷ୍କେ କରିବେ ବେଲେ ଅଧିକା ଫାଇଦା ପାଇପାର୍ବେ। କୁଲୁଦ୍ ଚାଷ୍ କର୍ବାକେ ଯାଉଛନ୍ ବେଲେ ଦେଖ୍ବେ ଯେ ଭଲ୍ କିସମ୍ର ବିହନ ଯଦି ଚାଷ୍ କରିବେ ବେଲେ ଅଧିକା ଅମଲ ମିଲିପାର୍ସି। ସେଥିର୍ଲାଗି ବୋଲିକିରି ପହେଲାନୁ ଦେଖ୍ବେ ଯେ କେନ୍ କିସମର ଚାଷ୍ କଲେ ଅଧିକା ଲାଭ ମିଲିପାର୍ବା, ସେ ହିସାବେ ଚାଷୀମାନେ ବାଛିକରି ସେ କିସମର ଚାଷ୍ କର୍ବା କଥା। କୁଲୁଦ୍ର କିସମ ଭିତରେ DS1, DS2, DS12, DS22, ଯେନ୍ଟାକି ଉର୍ମି ବୋଲିକିରି କହୁଛୁଁ, ତାର ତାର ମଧୁ, PDP1, VZM1, ନୟାଗଡ଼, ଲୋକାଲ, ବିର୍ସା କୁଲୁଦ୍ 1, ଏନ୍ତା କିସମ ମାନେ ଅଛେ ଯେନ୍ଟାକି ଚାଷୀମାନେ ନିଜେ ବାଛିକିରି ଚାଷ୍ କରିପାର୍ବେ। ପ୍ରାୟ କୁଲୁଦ୍ଟା ସବୁ କିସମର ଜମିନ ଚାଷ୍ କରାଯାଇପାର୍ବା। ହେଲେ ଯେନ୍ ଜମିନ ଯଦି ପାନ୍ ରହିଯାଉଥିବା ବେଲେ ଇ କୁଲୁଦ୍ ଗଛ୍ଟା ମରିଯାଏସି, ସେଥିର୍ଲାଗି ବୋଲିକିରି ଚାଷୀମାନେ ଦେଖ୍ବେ ଯେ ଯେନ ପାନ୍ଟା ରହିନି ପାରୁଥିବା ଉତ୍ରେନ୍ ଯଦି ଥିବା ବେଲେ ସେ ଜାଗାନ ବଢ଼ିଆ ହେଇପାର୍ସି। ଯେନ ଯଦି ଚାଷ୍ କର୍ବାକେ ଯାଉଛନ୍ ବେଲେ ଜମିର ବତର୍ ଦେଖିକିରି ଦୁଇ କାସ୍ ଭଲ ଭାବେ ଜୁତି ନେବେ, ଆର୍ ବୁନ୍ବାର୍ ଲାଗି ବୋଲିକିରି ଜମିକେ ତିଆର୍ କରିନେବେ। ଜମିକେ ଯେତେବେଲେ ବି ବୁନୁଛନ୍ କପର୍ ମାରିକିରି ସମାନ କରିନେବେ, ଯେନ୍ଥିର୍ଲାଗି ବୋଲିକିରି ପାନ୍ଟା ଜମା ହେଇକିରି ରହିନିପାରେ ଆର୍ ନିଥିରି ହେଇକିରି ପଲେଇଯିବା। ଚାଷୀମାନେ ଦେଖ୍ବେ ଯେ କୁଲୁଦ୍ ବିହନ୍କେ ବିନା ବିଶୋଧନ କରିକିରି ଯଦି ବୁନି ନେବେ ବେଲେ ପଛେ ବିହନ ହେଇକିରି ଗଛ୍କେ ରୋଗ ଲାଗିଥିସି, ଯେନ୍ଥିର୍ଲାଗି ବୋଲିକିରି ଗଛ୍ଟାରୁ ବଢ଼ିନିପାରେ, ଝୁର୍ମୁରେ ହେଇକିରି ମରିଯାଏସି। ସେଥିର୍ଲାଗି ବୋଲିକି ଚାଷୀମାନେ ସୋର୍ କର୍ବେ, ଯେନ୍ସି ବି ହଉ ଚାଷ୍ କର୍ବାକେ ଯାଉଛନ୍, ପହେଲା ବିହନ ବୁନ୍ବେ କି ବିହନ ପହ୍ଲା ପକାବେ, ତାର୍ ଆଗନୁ ବିହନ୍କେ ବିଶୋଧନ କରିକିରି ଯଦି ପହ୍ଲା ପକାବେ କି ବୁନ୍ବେ ବେଲେ ପଛେ ଆରୁ ଗଛ୍କେ ରୋଗ୍ ଲାଗ୍ବାର୍ ଡର୍ ନିଥାଏ। କୁଲୁଦ୍ ବିହନ୍କେ ବିଶୋଧନ କର୍ବାର୍ ଲାଗି ବୋଲିକିରି 1 kg ବିହନ୍ ଲାଗି 2.5 gram ହିସାବେ ଥିନା, ନାଇଁ ତ 2.5 gram କ୍ୟାପ୍ଟେନ୍ ଉଷୋକେ ଭଲ୍ ଭାବେ ବିହନ୍ ସାଙ୍ଗେ ସାନି ନେଇକରି ଯଦି ବିଶୋଧନ କରିବେ ବେଲେ ଆର୍ ଯୋଗାବେ ବେଲେ ପଛେ ଯେନ୍ ଫିପି ରୋଗ ହେସି ସେ ରୋଗ୍ଟା ହେଇନିପାରେ। ହେଲେ ଚାଷୀମାନେ ଯେତେବେଲେ ବିହନ ବିଶୋଧନ କରୁଛନ୍ ଆର୍ ବିହନ୍କେ କଲ୍ଚର୍ କର୍ବାକେ ଯାଉଛନ୍, କଲ୍ଚର୍ କର୍ବାର୍ ଆଗନୁ ପ୍ରାୟ 7 ଦିନ ଆଗରୁ ବିହନ୍କେ ବିଶୋଧନ କରିଦେବେ, 7 ଦିନ ପରେ ବିହନ୍କେ କଲ୍ଚର୍ କରିଦେବେ। ବିହନ୍କେ କଲ୍ଚର୍ କର୍ବାର୍ ଲାଗି ବୋଲିକିରି ରାଇଜୋବିୟମ୍ ଜୀବାଣୁ କଲ୍ଚର୍ ଯେନ୍ ଅଛେ ଏଥିର୍ ସାଙ୍ଗେ ବିହନ୍କେ ଭଲ ଭାବେ ସାନି ନେଇକିରି ଯଦି ବୁନ୍ବେ ବେଲେ ପ୍ରାୟ 15-20% ତକ୍ ଅଧିକା ଅମଲ୍ ମିଲିପାର୍ସି। 1 kg ବିହନ୍ ଲାଗି ବୋଲିକିରି 20 gram ଜୀବାଣୁ କଲ୍ଚର୍ 2 x ପ୍ୟାନ୍ଥିନ୍ ମିଶେଇ ନେଇକରି ଗୋଟେ ମଟ୍ଟେ ତିଆରି କରିନେବେ, ଆର୍ ସେ ମଟ୍ଥିନ୍ ଭଲ ଭାବେ ବିହନ୍କେ ସାନି ନେବେ। ଆର୍ ଯେନ ଯଦି ଭଲ୍ ଜାଗା ହେଇଥିବା ନାଇଁ ତ ସଫା କପଡ଼ାର ଉପରେ ବିହନ୍କେ ଛାଏ ଜାଗାନ ଶୁଖେଇ ନେବେ ବେଲେ ଜୀବାଣୁ କଲ୍ଚର୍ ହେଇଯିବା। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ନିଘା ଦେବେ ଯେ ଯେତେବେଲେ ବି କଲ୍ଚର୍ ମଡ୍ ପ୍ୟାନ୍ଥିନ୍ ବିହନ୍କେ ବାହାର କରି ନେଇକରି ଛାନି ନେଇକରି ଶୁଖଉଛନ୍, ଉପର ବେଲା ହିଁ ଶୁଖାବେ। ଆର୍ ସେ ଯେନ୍ ଜାଗାନ ଶୁଖାବେ ସେ ଜାଗାନ ଯେନ୍ତା ଖରା ନି ପଉଥିବା ସେ ହିସାବେ ଯଦି ଶୁଖାଇବେ ବେଲେ ଇ କଲ୍ଚର୍ ହେଇଯିବା। ଆର୍ ଯେନ୍ଟାକି କଲ୍ଚର୍ କରିଦେଲା ଅବତାରୁ ପ୍ରାୟ 15-20% ତକ୍ ଅମଲ୍ଟା ଅଧିକା ମିଲିପାର୍ସି। ଚାଷୀମାନେ ସୋର୍ ରଖୁନ୍ ଯେ 1 kg କୁଲୁଦ୍ ବିହନ୍ ଲାଗି ବୋଲିକିରି 2.5 gram ହିସାବେ ଥିରାମ୍ ନାଇଁ ତ 2.5 gram କ୍ୟାପ୍ଟେନ୍ ଉଷୋକେ ଭଲ ଭାବେ ସାନି ନେଇକିରି ବିହନ୍ ବିଶୋଧନ କରିଦେବେ। ବିହନ୍ ବିଶୋଧନ ଯଦି ନି କରିବେ ବେଲେ ପଛେ ବିହନ୍ ନୁହେଇକିରି ଗଛ୍କେ ରୋଗ୍ ଲାଗିଯିବା, ଯେନ୍ଥିଲାଗି ବୋଲିକିରି ଗଛ୍ଟା ଠିକ୍ ହିସାବେ ବଢ଼ି ନେଇପାରେ। ବିହନ୍ ନୁହେଇକିରି ପ୍ରାୟ କୁଲୁଦ୍ ଗଛ୍କେ ଫିପି ରୋଗ୍ ଲାଗିଯାଏସି, ଯେନ୍ଥିଲାଗି ବୋଲିକିରି ଗଛ୍ଟା ଝୁର୍ମୁରେଇକରି ମରିଯାଏସି। ରୋଗ୍ ନି ଲାଗ୍ବା ବୋଲିକିରି ଚାଷୀମାନେ ହେଥିର୍ଲାଗି ବିହନ୍ ବିଶୋଧନ ଯଦି କରିନେବେ ବେଲେ ବିହନ୍ ନୁହେଇକିରି ଯେନ୍ ରୋଗ୍ ଲାଗ୍ବାର୍ କଥା ରୋଗ୍ ଲାଗିନିପାରେ, ଗଛ୍କେ ଆରୁ ନୁକସାନୀ କରିନିପାରେ। ଏନ୍ତା ହିସାବରେ ଯଦି ଚାଷୀମାନେ କୁଲୁଦ୍ ଦାଲ୍ ଚାଷ୍ କରିବେ ବେଲେ କେତେନି କେତେ ଫାଇଦା ପାଇପାର୍ବେ।
0: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀର ଆକାଉଣ୍ଟ ନମ୍ବର 1086170525 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ପ୍ରସାର ଭାରତୀର ଆକାଉଣ୍ଟ ନମ୍ବରଟି ଆଉ ଥରେ କହି ରଖୁଛୁ, ଆକାଉଣ୍ଟ ନମ୍ବରଟି ହେଲା 1086170525 ଏବଂ IFSC SBIN 00000059। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ।

ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତ କାର୍ଯ୍ୟକ୍ରମରେ ତପସ୍ୱିନୀର ନବମ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ତପସ୍ୱିନୀ କାବ୍ୟରେ ପ୍ରକୃତି ଅନ୍ୟତମ ଚରିତ୍ର ଭାବରେ ବର୍ଣ୍ଣିତ। ଏଥିରେ ଅରଣ୍ୟ ପ୍ରକୃତିର ଅନ୍ତରଙ୍ଗତା ସାର୍ଥକ ଭାବରେ ରୂପାୟିତ। ପ୍ରକୃତିକୁ ଅଚେତନ କରି ଅଙ୍କିତ କରିଥିଲେ ସୀତାଙ୍କର ବନବାସ ଦୁଃଖ ମଧ୍ୟରେ ତାଙ୍କ ଚରିତ୍ରର ମହତ୍ଵ ତଥା ବେଦନା ବହିରୂପ ସ୍ପଷ୍ଟତର ଓ ଉଜ୍ଜଳତର ହୋଇଥାନ୍ତା। ମାତ୍ର ପ୍ରକୃତିର ସଜୀବ ସାହଚର୍ଯ୍ୟ ସୀତାଙ୍କର ଦୁଃଖ ବେଦନାକୁ ବିଶ୍ୱମୟ କରି ପାରିବାରିକ ସୁଖ ଦୁଃଖର ଉର୍ଦ୍ଧ୍ୱତର ଏକ ବିଶାଳ ବିଶ୍ୱ ମାନବିକତା ସହିତ ସଂଯୋଗ କରିଛି। ପ୍ରଭାତ ତପସ୍ୱିନୀ ରୂପରେ ପଦ୍ମନୟନ ବୋଲି ଜାନକୀ ଦର୍ଶନରେ ଆସିଛି, ଉପହାର ଆଣିଛି ନିହାର ମୁକ୍ତା। କୋକିଳକଣ୍ଠରେ ସୀତାଙ୍କ ଦର୍ଶନ ଇଚ୍ଛା ମଧ୍ୟ ପ୍ରକାଶ କରିଛି। ତାପରେ ସୀତା ଉଷାର ପଦବନ୍ଦନା କରି ତାପସ କନ୍ୟାଗଣଙ୍କ ଗହଣରେ ଅନୁକମ୍ପାଙ୍କ ସହିତ ତମସାତୀରରେ ଉପସ୍ଥିତ ହୋଇଛନ୍ତି। ସୀତାଙ୍କୁ ଦେଖି ତମସାର ପ୍ରତୀକ୍ଷାର ଅନ୍ତ ହୋଇଛି ଏବଂ ଗଭୀର ସ୍ନେହରେ ସୀତାଙ୍କୁ ଆଲିଙ୍ଗନ କରି ପକାଇଛି ଆନନ୍ଦ ଉଦ୍ବେଳିତ ହୋଇ ତରଙ୍ଗ ରୂପକ ବାହୁଯୁଗଳରେ। ସୀତାଙ୍କୁ ଲାଭ କରି ସେ ନିଜକୁ ଗୌରବାନ୍ୱିତ ମନେ କରିଛି। ତମସାର ଆକୁଳ ନିବେଦନକୁ ଶ୍ରଦ୍ଧା ଓ ସମ୍ମାନର ସହିତ ଗ୍ରହଣ କରି ସୀତା କହିଛନ୍ତି।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏଇ ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯେଉଁଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଢ଼ଉକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହାଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କ ଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କ ଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତି ଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନ ଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦିକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗା ଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଫିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତାଏ ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ନବମୀ ଦିନ ରାଶି ତୈଳ ଓ ଝୁଣା ଲେପନ କରାଯାଏ, ଏହାକୁ ମସୃଣ ଲେପ କୁହାଯାଏ। ଦଶମୀ ଦିନ ତିନୋଟି ଚକାରେ ତ୍ରିମୂର୍ତ୍ତିଙ୍କୁ ବିଜେ କରାଯାଏ, ଏହାକୁ ଚକା ବିଜେ କୁହାଯାଏ। ଏହି ଦିନ କସ୍ତୁରୀ, କୁଙ୍କୁମ ଓ ଚନ୍ଦନ ଲେପନ କରାଯାଏ। ତ୍ରୟୋଦଶୀ ଦିନ ବିଗ୍ରହମାନଙ୍କଠାରେ ଘଣାପାଠ ଓ ଖଡ଼ି ଲାଗି କରାଯାଏ, ଏହାକୁ ଘଣା ଲାଗି ଓ ଖଡ଼ି ଲାଗି କୁହାଯାଏ। ଏହି ଦିନ ବିଗ୍ରହମାନଙ୍କୁ ରଞ୍ଜିତ କରି ଚିତ୍ର ବିଚିତ୍ର କରାଯାଏ। ଏହି ଦିନ ରାତ୍ରରେ ଓଢ଼ା ଲାଗି ହୁଏ। ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ ଦତ୍ତ ଖଟଣୀ ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି, ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁସୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତମାନଙ୍କ ଠାରୁ ମନ୍ଦିରକୁ ଆସେ। ଏହି ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶ୍ରୀରଙ୍ଗରୁ ବାହାରିଥିବା ଶ୍ରୀରଙ୍ଗ ଫିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜ୍ଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପ୍ରଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ। ଠାକୁରଙ୍କର ଏଇ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏ ବର୍ଷ ଜଗନ୍ନାଥଙ୍କର କରାଗଲା ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦା ଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ା ଯାଇଥାଏ ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତ ମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ନେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ଚତୁର୍ଦ୍ଦଶୀ ଦିନ ବନକଲାଗି କରାଯାଏ। ଏହି ବନକଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି ସେଇ ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରିଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। ସନ୍ଧ୍ୟା 6ଟାରେ ଆଳତି ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଥୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଲୀନାନାଥ ଶର୍ମା। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି। ଗୀତିକାର ରାଜା ଅର୍ଧିନ୍ଦୁ ଶେଖର ମହାନ୍ତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ଲୀନାନାଥ ଶର୍ମା। ଗୀତ ରଚନା କରିଥିଲେ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଗୌରୁ ପଟ୍ଟନାୟକ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ପ୍ରଚଣ୍ଡ ନିଦାଘ ପରେ ପୃଥିବୀ ପୃଷ୍ଠରେ ଆସେ ବର୍ଷାର ବାରିଧାରା। ଆକାଶର ମେଘମାଳା ଦେଖି ମୟୂର ନାଚି ଉଠେ ଏବଂ କବି ଓ ଭାବୁକ ପ୍ରାଣରେ ଖେଳିଯାଏ ଅସୁମାରୀ ଭାବନା। ଦୂର ପାହାଡ଼ରେ ମେଘଖଣ୍ଡ ସବୁ ଲାଗି ରଖି ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରିଥାଏ। ଶୁଖିଲା ଗଛଲତାରେ ନୂଆ ପତ୍ର କଅଁଳି ଉଠେ, ଟାଙ୍ଗରା ଭୂଇଁ ସବୁଜ ହୁଏ, ନାନା ପ୍ରକାର ଫସଲରେ ଧରିଣୀ ରାଣୀ ହସି ଉଠେ। ଆକାଶରେ ଇନ୍ଦ୍ରଧନୁର ଦୃଶ୍ୟ ସମସ୍ତଙ୍କ ପ୍ରାଣରେ ଆନନ୍ଦ ଭରିଦେଇଥାଏ।

ବର୍ଷାକାଳୀନ ଆକାଶ ଅତ୍ୟନ୍ତ ମନମୁଗ୍ଧ କରିଥାଏ। ବିସ୍ତୃତ ମେଘ ଆନ୍ତରଣ ଉହାଡ଼ରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଆକାଶରେ ଏକ ମନୋରମ ମେଘାଲୋକ ସୃଷ୍ଟି କରିଥାଏ। ବର୍ଷା ଆଗମନରେ ଆକାଶ ଘନକୃଷ୍ଣ ବାଦଲରେ ଆଚ୍ଛାଦିତ ହୁଏ। ସେହି କୃଷ୍ଣଘନ ବନ୍ଧରେ ବିଦ୍ୟୁଲତା ଚପଳା ଚକ୍ଚକ୍ କରି ଉଠେ। ମେଘର ମେଘର ମନ୍ଦଧ୍ୱନି ସହ ବଜ୍ରର ଘଡ଼ି ଘଡ଼ି ଶବ୍ଦରେ ତ୍ରିଭୁବନ କମ୍ପି ଉଠିଥାଏ। ମେଘ ଉଢ଼ାଳରେ ସୂର୍ଯ୍ୟଦେବ ଉଙ୍କି ମାରନ୍ତି। ଜଳକଣା ପୂର୍ଣ୍ଣ ଧୂସର ଆକାଶରେ ସୂର୍ଯ୍ୟାଳୋକ ପ୍ରତିଫଳିତ ହୋଇ ଇନ୍ଦ୍ରଧନୁ ପଡ଼େ। ଇନ୍ଦ୍ରଧନୁର ସାତଟି ରଙ୍ଗ ଆକାଶର ସୌନ୍ଦର୍ଯ୍ୟକୁ ଶତଗୁଣରେ ବର୍ଦ୍ଧିତ କରିଥାଏ। ଘନ ବାଦଲ ବକ୍ଷରେ ବକ୍ପଙ୍କ୍ତିର ଉଡ଼ତୀୟମାନ ଦୃଶ୍ୟ ଦର୍ଶକ କବି ଓ ଭାବୁକ ପ୍ରାଣରେ ଅପୂର୍ବ ଆହ୍ଲାଦ ସୃଷ୍ଟି କରିଥାଏ। ଆକାଶରେ ଚନ୍ଦ୍ରମା ପ୍ରାୟ ଦୃଷ୍ଟିଗୋଚର ହୁଅନ୍ତି ନାହିଁ। ତାରାପତିଙ୍କର ଏତାଦୃଶ ବିଷଣ୍ଣତା ଅବଲୋକନ କରି ତାରାମାନେ ମଧ୍ୟ ଆଲୋକ ବିକିରଣରୁ କ୍ଷାନ୍ତ ହୁଅନ୍ତି।

ବର୍ଷାକାଳରେ ପଲ୍ଲୀର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ। ପଲ୍ଲୀ ସନ୍ନିକଟ ପର୍ବତ ଦୃଶ୍ୟ ଅତୀବ ମନୋରମ। ଶ୍ୟାମ ଶୈଳର ନୀଳ ବିଗ୍ରହରେ ଧବଳ ଅଭ୍ରଖଣ୍ଡ ପଲ୍ଲୀର ସୌନ୍ଦର୍ଯ୍ୟକୁ ବର୍ଦ୍ଧନ କରିଥାଏ। ରାଧାନାଥଙ୍କର ରଚନାରେ ତା'ର ଭବ୍ୟ ଚିତ୍ର ଦେଖିବାକୁ ମିଳେ। ଠାବେ ଠାବେ ଶୈଳ ନୀଳ ବିଗ୍ରହେ ଧବଳ ଅଭ୍ରଖଣ୍ଡ କିଶୋଭାବ ହେ। ପଲ୍ଲୀର ଶୁଷ୍କ ନାରସ ଧୂସର ବକ୍ଷ ଉପରେ ନୂତନ ସବୁଜିମାର ଏକ ପ୍ରଲେପ ପଡ଼ିଯାଏ। ନିଷ୍ପ୍ରାଣ ବନାନୀର ନୂତନ ପ୍ରାଣ ସଞ୍ଚାର ହୁଏ। ଦିଗ୍ବଳୟ ବ୍ୟାପୀ ସବୁଜ ଶସ୍ୟକ୍ଷେତ୍ର ପଲ୍ଲୀର ସୌନ୍ଦର୍ଯ୍ୟକୁ ଶତଗୁଣରେ ବର୍ଦ୍ଧନ କରିଥାଏ।

ବର୍ଷା ଋତୁରେ ବନ୍ୟା ହୋଇ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଚାରିଆଡ଼େ ଜଳାର୍ଣ୍ଣବ ଦେଖାଯାଏ। ଜମିରେ ବାଲିଚରି ମାଡ଼ିଏ ଶସ୍ୟକ୍ଷେତ୍ର ଅନେକ ଦିନ ଧରି ପାଣିରେ ବୁଡ଼ି ରହିବା ଫଳରେ ଫସଲ ନଷ୍ଟ ହୋଇଥାଏ। ଗାଁ ଗଣ୍ଡାରେ ପାଣି ପଶି ବହୁ ଧନଜୀବନ ନଷ୍ଟ କରିଥାଏ। ନଦୀକୂଳ ଅତଡ଼ା ଥାଏ, ବୃକ୍ଷମାନ ଉପୁଡ଼ିଯାଇ ପାଣିରେ ଭାସିଯାଇଥାନ୍ତି। ବିଷଧର ସାପମାନେ ଗାଁ ଗଣ୍ଡାକୁ ପଶିଯାଇ ଆତଙ୍କ ସୃଷ୍ଟି କରନ୍ତି। ବେଳେବେଳେ ବନ୍ୟା ସାଙ୍ଗକୁ ବାତ୍ୟା ଦେଖାଦେଇ ପ୍ରଳୟ ସୃଷ୍ଟି କରିଥାଏ। ସେ ଦୁଃଖ ଅବର୍ଣ୍ଣନୀୟ ହୋଇପଡ଼େ। ସମୁଦ୍ରକୁ ଶଙ୍ଖେ ପାଣି ଭଳି ଦୁର୍ଗତମାନଙ୍କୁ ଯେଉଁ ସରକାରୀ ସାହାଯ୍ୟ ମିଳିଥାଏ ତାହା କିଛି ନୁହେଁ କହିଲେ ମଧ୍ୟ ଚଳେ।

ବର୍ଷା ଋତୁରେ ପଲ୍ଲୀଭୂମି ହରିତ ଦୁର୍ବାଦଳ ମଣ୍ଡିତ ହୋଇ ସବୁଜ ବସ୍ତ୍ର ପରିଧାନ କଲା ପରି ଦେଖାଯାଏ। ଏହି ସବୁଜ ଶୋଭା ମଧ୍ୟରେ ଲୋହିତ ବର୍ଣ୍ଣର ସାଧବ ବହୁ ପୋକ ମନ୍ଥର ଗତିରେ ବିଚରଣ କରୁଥାଏ। ବୃକ୍ଷଲତା ଶ୍ୟାମଳପତ୍ର ସମ୍ଭାରରେ ତ୍ୱରିତ ହୋଇ ଅପୂର୍ବ ଶ୍ରୀ ଧାରଣ କରିଥାନ୍ତି। ପଲ୍ଲୀବାସୀଙ୍କର ବାଡ଼ି ବଗିଚାରେ ନାନା ଜାତିର ଶାଗ ଓ ପନିପରିବା ଉତ୍ପନ୍ନ ହୋଇ ଶୋଭାମୟ ଦେଖାଦେଇଥାଏ। ଲାଓ କଖାରୁ ଓ ପୋଇଙ୍କ ସବୁ ଚାଳ ଉପରକୁ ମାଡ଼ିଯାଇଥାଏ। ଜହ୍ନି ଭେଣ୍ଡି କଖାରୁ କାକୁଡ଼ି କାଙ୍କଡ଼ ଆଦି ପ୍ରଚୁର ପରିମାଣରେ ଫଳେ। ଭୂମି ଉପରେ ଠାଏ ଠାଏ ଧଳା ଛତୁମାନ ଫୁଟି ଭୂମିର ଶୋଭାକୁ ବର୍ଦ୍ଧିତ କରିଥାନ୍ତି। ଋତୁରେ ପଦ୍ମଫୁଲ ଲୁପ୍ତ ହୋଇଯାଏ, କିନ୍ତୁ କିଆ କେତକୀ ଜାଇ ମଲ୍ଲୀ ମାଧବୀ ମାଳତୀ କଦମ୍ବ କେଳି କଦମ୍ବ ଚମ୍ପା କାଠଚମ୍ପା ଟଗର ତରାଟ ଗୋଲାପ ନିଆଳି ସେବତୀ ଓ ହରଗରି ଇତ୍ୟାଦି ଫୁଲ ସବୁ ଫୁଟି ପଲ୍ଲୀଭୂମିକୁ ସୁଶୋଭିତ କରନ୍ତି।

ବର୍ଷା ଋତୁରେ ପଲ୍ଲୀବାସୀ ନାନା ଉତ୍ସବକୁ ସମାରୋହର ସହିତ ପାଳନ କରିଥାନ୍ତି। ସେଗୁଡ଼ିକ ମଧ୍ୟରେ ଶ୍ରୀ ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଅଳ୍ପ କେତୋଟି ପଲ୍ଲୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଥାଏ। ଝୁଲଣ ଉତ୍ସବରେ ଠାକୁର ସୁସଜ୍ଜିତ ହୋଇ ଦୋଳିରେ ଝୁଲନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ପୁରୋହିତମାନେ ମନ୍ତ୍ର ବୋଲି ଗ୍ରାମବାସୀକୁ ପଇତା ଦିଅନ୍ତି ଓ ହାତରେ ରାକ୍ଷୀ ବାନ୍ଧି ଦିଅନ୍ତି। ଗହ୍ମା ପୂର୍ଣ୍ଣିମା ନିଜ ଗୋରୁମାନଙ୍କୁ ପୂଜା କରାଯାଇଥାଏ। ଝିଅ ପିଲାମାନଙ୍କର ଖୁଦୁରୁକୁଣୀ ଓଷା ଏହି ଋତୁରେ ପଡ଼ିଥାଏ। ବର୍ଷାର ରିମ୍ଝିମ୍ ସଙ୍ଗୀତ ସହ

ସମଗ୍ର ଜଗତର ସୃଷ୍ଟିର ଆଧାର ପାଞ୍ଚ କୋଟି ତତ୍ତ୍ୱକୁ ନେଇ ଗଠିତ। ଜଳ, ବାୟୁ, ଅଗ୍ନି, ଆକାଶ ଓ ପୃଥିବୀ, ଏଥିରୁ କୌଣସିଟିକୁ ବାଦ୍ ଦେଲେ ସୃଷ୍ଟି ସମ୍ଭବ ନୁହେଁ। ଏଥିମଧ୍ୟରୁ ଜଳର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ପୃଥିବୀରେ ଶତକଡ଼ା 70% ଜଳ ଅଛି, ସେଥିରୁ 97% ଲୁଣି ଜଳ, ଯାହାକି ସାଗର ଏବଂ ମହାସାଗରରେ ଗଚ୍ଛିତ। ଆଉ ଯେଉଁ 3% ଜଳ ରହିଲା, ସେଥିରୁ ପ୍ରାୟ 2% ବରଫ ଆକାରରେ, ମାତ୍ର 1% ମଧୁର ଜଳ, ଯାହାକୁ ଆମେ ବ୍ୟବହାର କରିପାରୁଛେ। କିନ୍ତୁ ସେହି 1%ରୁ ଅଧିକାଂଶ ଜଳ ନଦୀ, ହ୍ରଦ, ପୋଖରୀରେ ଗଚ୍ଛିତ ଅଛି। ଆମ ପାଇଁ କେବଳ 0.33% ଜଳ ହିଁ ପ୍ରକୃତି ସାଇତି ରଖିଛି, ଯାହା ମାଟି ତଳେ ଅଛି। ଏଇ ଯେଉଁ 0.33% ମଧୁର ଜଳ ଅଛି, ତାହାର ପରିମାଣ ଆମେ ବୃଦ୍ଧି କରିପାରିବା, ଅନ୍ତତଃ ପକ୍ଷେ ଏହାର ସୁବିନିଯୋଗ କରି ବର୍ଷା ଜଳକୁ ସମୁଦ୍ରକୁ ବହିଯିବାକୁ ନ ଦେଇ ବାନ୍ଧି ରଖି ଭୂତଳ ଜଳକୁ କମିବାକୁ ଦେବା ନାହିଁ। ବର୍ଷାଦିନେ ବର୍ଷା ଜଳକୁ ସାଇତି ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା। ବର୍ଷାଦିନେ ଘରର ଛାତ ଉପରେ ପଡ଼ୁଥିବା ଜଳକୁ ପାଇପ୍ ଦ୍ୱାରା ଟାଙ୍କି କିମ୍ବା ବଡ଼ ପାତ୍ରରେ ରଖିହେବ। ଏହି ଟାଙ୍କି କିମ୍ବା ବଡ଼ ପାତ୍ରରେ ଥିବା ଜଳକୁ ବାଡ଼ି ବଗିଚା ତଥା ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ। ଜଳ ସଞ୍ଚିଲେ ଜୀବନ ବଞ୍ଚିବ। ଜଳ ଅଛି ତ ଆସନ୍ତାକାଲି ଅଛି।

ଜଳ ହିଁ ଜୀବନ, ଏହା ବିନା ଜୀବନ ଧାରଣ ଅସମ୍ଭବ। ତେବେ ଜଳ ଅଧିକ ହେଲେ ଅଥବା କମ୍ ହେଲେ ଲୋକ ମୃତ୍ୟୁବରଣ କରିଥାନ୍ତି। କବିବର ରାଧାନାଥ ରାୟଙ୍କ ଭାଷାରେ, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଏହି ଋତୁରେ ହିଁ ସାରା ବର୍ଷ ପାଇଁ ଜଳ ସଞ୍ଚିତ ହୋଇଥାଏ। ଅନେକ ଅସୁବିଧା ସତ୍ତ୍ୱେ ବର୍ଷା ଋତୁ ମଙ୍ଗଳକାରୀ ଅଟେ।

ବର୍ଷା ଋତୁ ଯେତିକି ଭଲ ସେତିକି ପୀଡ଼ାଦାୟକ ମଧ୍ୟ। ତଥାପି ଆମେ ଏହାକୁ ସ୍ୱାଗତ କରିଥାଉ, କାରଣ ବର୍ଷା କେବଳ ଉଦ୍ଭିଦର ମିତ୍ର ନୁହେଁ, ମାନବର ମଧ୍ୟ ମିତ୍ର ଅଟେ। ଧରାର ଶୁଷ୍କ ନିରସ ବକ୍ଷ ବର୍ଷାକାଳରେ ରସସିକ୍ତ ଓ ଜୀବନ୍ତ ହୋଇଥାଏ। ଭକ୍ତକବି ମଧୁସୂଦନଙ୍କର ଭାଷାରେ, ବରଷା କାଳ ଅଟେ ମଙ୍ଗଳକାରୀ, ପାଲରେ ପରଜାଙ୍କୁ ବରଷିବାରୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ କେତେଟା ଓଡ଼ିଆ ସିନେମାର ଗୀତ ଶୁଣୁଛନ୍। ଇହାଦେ ଶୁନମା ସିନେମା ଫ୍ୟାମିଲି ନମ୍ବର ୱାନ୍ର ଇ ଗୀତ ଗାଇଛନ୍ ମାନସ ପ୍ରୀତମ ଆଉ ତପୁ ମିଶ୍ର। ଗୀତ ଲେଖିଛନ୍ ବାପୁ ଗୋସ୍ୱାମୀ, ସଙ୍ଗୀତ ସଜେଇଛନ୍ ଗୁଡ଼ଲି ରଥ।

ଇନୁ ଶେଷ ହେଲା ଓଡ଼ିଆ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣମା ତୁଝେ ମେରି କସମ ସିନେମାର କେତେଟା ଗୀତମାନଙ୍କୁ। ଗୀତମାନଙ୍କୁ ଲେଖିଛନ୍ ମେହବୁବ ଆର୍ ସୁରେ ସଜେଇଛନ୍ ବିଜୁ ଶାହ। କାର୍ଯ୍ୟକ୍ରମର ପହଲା ଗୀତକେ ଶୁଣନ୍, ଗାଇଛନ୍ ଉଦିତ ନାରାୟଣ ଆର୍ ସାଧନା ସରଗମ।

ଆପଣମାନେ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମଟି ଶୁଣୁଛନ୍। ତୁଝେ ମେରି କସମ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ମେହବୁବ ଆର୍ ସୁରେ ସଜେଇଛନ୍ ବିଜୁ ଶାହ। ଏହାଦେ ଶୁଣୁନ୍ ଅଲକା ୟାଗ୍ନିକ, ନିଶା ଉପାଧ୍ୟାୟ ଆଉ ଅଭିଜିତ ଗାଇଥିବାର ଏ ଗୀତଟା।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-241-0961 ଯୋଗାଯୋଗ କରିପାରିବେ।
1: ଇନୁ ଶେଷ ହେଲା ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ହିନ୍ଦୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା। ଏହାଦେ ଶୁଣୁନ୍, ଇ ଗୀତଟା ଗାଇଛନ୍ ଶେଷଦେବ ନାଥ, ଲେଖିଛନ୍ ଛାଲ ମେହେର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷେ ପାର୍ବତୀ ଜେନା ଗାଇଥିବାର ଏ ଗୀତଟା ଶୁଣୁନ୍। ଲେଖିଛନ୍ ଗୋକୁଳ ଚନ୍ଦ୍ର ଜେନା।

पुतुलियों से जाने रे बिरस मन के मन।

ମନୁଷ୍ ଜୀବନ୍ତି ଜଙ୍ଗଲ ବହୁତ ଜରୁରୀ ଜାଗା ଅଧିକାର କରସି। ପୃଥିବୀର ପରିବେଶ ସନ୍ତୁଳନ ଲାଗି ଜଙ୍ଗଲର ଦରକାର ଅଛେ, ଏ କଥା ସବକୁ ଜନା। ଲେକିନ୍ ମନୁଷ୍ ସମାଜକେ ଗୋଟିଏ ସେକେଣ୍ଡ ବି ନାଇଁ ଲାଗ୍ବାର ଏ କଥା ଭାବ୍ବାର୍କେ ଯେ ଧୀରେ ଧୀରେ ଆମର ପରିବେଶ ଦୂଷିତ ହେବାର୍ତେ ଲାଗିଛେ। ଚାରିଆଡ଼େ ହରାଭରା ଥିବା ଗଛପତ୍ରର ପରିବେଶ ଜାଗାନେ ମୁଡ଼ ଟେକି କରି ଠିଆ ହେଲାନ କେତେନି କେତେ କଲକାରଖାନା, ଆର୍ ସେନୁ ବାହାରୁଥିବାର ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଲକେ ପ୍ରଦୂଷିତ କରୁଛେ, ତ ସେନୁ ବାହାରୁଥିବାର ମଇଳା ପାଇନ୍ ନଦୀତେ ଯାଇକରି ମିଶୁଛେ। ଆଉ ଏଥିର ପରିଣାମଟା ମନୁଷ୍ ନିଜେ ହିଁ ସାମ୍ନା କରୁଛେ। ଖାଲି ମନୁଷ୍ ନୁହେଁ, ଜଙ୍ଗଲତି ରହୁଥିବାର ପଶୁପକ୍ଷୀ ବି ନିଜର ରହିଲା ଜାଗାକେ ହରେ ବସୁଛନ୍। ଇହାଦେ ଶୁଣୁନ୍ କେ କେ ଗାଇଥିବାର ଇ ଗୀତଟା। ଗୀତ ରଚନା ନାସିର ଫରାଜ, କଥାଚିତ୍ର କାଇଟ୍ସ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଙ୍ଗ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026।

0: ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଗଛ ଯୋଗେଇ କରି ବନୀ କରନ୍ତି ସାହାଯ୍ୟ କରବାରଟା ସବୁ ଜନସାଧାରଣର ଜାତୀୟ କର୍ତ୍ତବ୍ୟ ଅଏ। ଆମର ପୃଥିବୀର ସୁରକ୍ଷା ଆମର ହାତେ ଅଛେ। ଯଦି ଆମେ ନିଜେ ସଚେତନ ନାଇଁ ହେମା, ତାହେଲେ ଆମର ବିନାଶ ଲାଗି ଦାୟୀ ଆମେ ନିଜେ ହିଁ ହେମା। ଖାଲି ଗଛଟେ ଯୋଗେଇ ଦେଲେ ନାଇଁ ହୁଏ, ସେ ଗଛର ଯତ୍ନ ନେଇକରି ତାକେ ବଡ଼ କରବାର ଦାୟିତ୍ୱ ବି ଆମେ ନେବାର କଥା। କାର୍ଯ୍ୟକ୍ରମର ଶେଷ ଶୁଣୁନ୍ ସୋନୁ ନିଗମ, ସୁନିଧି ଚୌହାନ, ଅମୀର ଖାନ୍ ଆଉ କାଜଲ ଗାଇଥିବାର ଏ ଗୀତଟା। ସିନେମା ଫନା, ଗୀତ ଲେଖିଛନ୍ ପ୍ରାସୁନ ଯୋଶୀ, ସୁରେ ସଜେଇଛନ୍ ଯତିନ ଲଲିତ।

କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ଜନ୍ମବାର୍ଷିକୀ, ଆଜି ତାଙ୍କରି ବିଷୟରେ କଥା ହେବା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିନେବା କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ମେହବୁବ, କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

0: ପ୍ରତି ଅତକା ସ୍ୱଚ୍ଛତା ଆନ୍ବାର୍ ଆଉ ପାଣ୍ଠି ପରିଚାଳନାକେ ଅତକା ସୁବ୍ୟବସ୍ଥିତ କର୍ବାର୍ ଲକ୍ଷ୍ୟ ନେଇକରି ନୂଆ କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି 2024 ସାରା ଦେଶ କରାଯାଇଛେ କାର୍ଯ୍ୟକାରୀ। ଚଲତି ଅମରନାଥ ଯାତ୍ରାର ପହିଲା ତୀର୍ଥଯାତ୍ରୀ ଦଲ ଜମ୍ମୁର ଭଗବତୀନଗର ବେସ୍ କ୍ୟାମ୍ପନୁ ଆଏ ସକାଳେ ଯାତ୍ରା କରିଛନ୍ ମୁଲ। ପହିଲା ଯାତ୍ରାଥି ଅଛନ୍ 4,882 ଜନ ତୀର୍ଥଯାତ୍ରୀ। ରାଜ୍ୟ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଉପସ୍ଥିତି ହେଇଛେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 251 କେନ୍ଦ୍ରନ ଆନୁଷ୍ଠାନ ହେଇଛେ ମୁଲ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଶୃଙ୍ଖଳିତ ଆଉ ସୁରୁଖୁରୁଥି ପୂରା କର୍ବାର୍ ଲାଗି ପୁରୀ ପୁଲିସ୍ କାର୍ଯ୍ୟାଳୟନ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କର ଅଧ୍ୟକ୍ଷତାତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ହେଇଛି ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଆଉ ସେମାନଙ୍କର କାମ ବାବଦେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଭିନ୍ ଭିନ୍ ସହଯୋଗୀ ବିଭାଗର ସହଭାଗିତାତି ଚଲତି ଆର୍ଥିକ ବର୍ଷର ପହିଲା ଖେପ ପୋଷଣ ଅଭିଯାନ ଉଜନ ଉତ୍ସବ ଆଜି ହେଇଛି ମୂଲ। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫୁ ଆୟୋଜିତ ଉଦ୍ୟମୀ ଓଡ଼ିଶା ଅଭିଯାନ ହେଇଛେ ଉଦ୍ଯାପିତ। ଇଥି ଭିନ୍ ଭିନ୍ ଏମ୍ଏସ୍ଏମ୍ଇ ୟୁନିଟ୍ମାନଙ୍କର କରାଯାଇଛେ ପଞ୍ଜୀକରଣ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଥି ଆଜି ଲଣ୍ଡନଠାରେ ଇଂଲଣ୍ଡ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଭାରତୀୟ ସମୟ ରାତି 11 ଖେଳାଯିବା ମ୍ୟାଚ୍। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ବଲେ ଆଇବା ହପ୍ତେ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ରହିବା ଜାରି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05 ନ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ସଞ୍ଚାର ପରିବେଷଣ କରିଛନ୍ତି ମୁକ୍ତେଶ୍ୱର ଦାସ ଏବଂ ତାଙ୍କ ଦଳ।

ଯିଏକି ସୃଷ୍ଟିକର୍ତ୍ତା ନାରାୟଣ ସଦ୍ୟ ମଣ୍ଡଳ ମଧ୍ୟରେ ବିଦ୍ୟମାନ ଅଛନ୍ତି ଏବଂ ଦର୍ଶକ ପ୍ରମୋଦମାନ ମଧ୍ୟ ଉପସ୍ଥିତ ଅଛନ୍ତି। କାହିଁକି ସେଇ ଭଗବାନଙ୍କର ନାମ ଶୁଣିବା ସକାଶେ, ତେଣୁ ସେଇ ଭଗବାନଙ୍କର ନାମକୁ ଆଶ୍ରା କରି କିପରି ଗୀତ ବାଦ୍ୟ ନୃତ୍ୟ ପରିବେଷଣ କରିବାକୁ ହବ, ପ୍ରଥମ ପାବଛରେ ଗୁରୁ ବନ୍ଦନା କରିବାକୁ ହବ। ଗୁରୁ ହିଁ ଛାଡ଼ିବା ଯେ ହୁଁ, ମନ୍ତ୍ର ହିଁ ଛାଡ଼ିବା। ସୁସଙ୍ଗ ସୁଅର୍ଥ ମାଣି ଅମଳା ମାଇଲା, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମ ଶ୍ରୀ ଗୁରୁଭ୍ୟ ନମଃ। ତେଣୁ ଭୀମ ଭୋଇ ପଦେ ଲେଖି ଗଲେ, ଆରେ ଗୁରୁ ମୋର ବକ୍ତା, ଗୁରୁ ମୋର ସତ୍ତା, ଏ ପିଣ୍ଡ ବ୍ରହ୍ମାଣ୍ଡ ସମସ୍ତ ଲାଗିଲା।

स्वरते माधव निद्यम सर्वकार्ये सुमाधव ବଳପାନ୍ତ୍ରେ କୃଳ କେଲି କୃତୁକ ଦାନ କର ହୋ କୁନ୍ଦ କର୍ପୁର କାନ୍ଦି କ୍ରୀଡ଼ କୈଳାସ ଗୁଡ଼େ ଗଳି ତମକୁ ମୁଦିନୀ କାମକୁ କାନ୍ଦ କାଳ କ୍ରୀଡ଼ ନୌତି କଳ ଦିଗଳ କଳ କାଳ

ಬೋಟಿ ಸುಜಯನಿಗೆ ದೈ ಹೇತು ಮನ ಆವು ತಾರು ವಿಷಯ ಆಜ್ಞಾ କିଛି ଦେବା ବତାଇଣ ଆଜ୍ଞା ଦ୍ୱାରି କି ହକାରି ବଳେ ଦଣ୍ଡ ଧାରି ନକରି ଉଚ୍ଛୁର ଆଣ ଧାତିକାର ଚଳିଲା ଦ୍ୱାରି ଅତି ବେଗ ହୋଇ ଷୋହଳ ଗୁଣରେ।

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ସାଥୀ ସରିତା ମିଶ୍ର। ଶ୍ରୋତା ବନ୍ଧୁ, ଖେଳ ଜଗତର ନାଁ ଶୁଣିଲେ ନିଶ୍ଚିତ ଭାବରେ ଆପଣମାନଙ୍କ ମନରେ ଆସିଥିବ ନା ଆଜି ଗୋଟିଏ ସାକ୍ଷାତକାର ଶୁଣିବ ବୋଲି। ହଁ ଶ୍ରୋତା ବନ୍ଧୁ, ନିଶ୍ଚୟ ଆଜି ମୁଁ ନେଇ ଆସିଛି ଏକ ଭିନ୍ନ ଧରଣର ବ୍ୟାୟାମ ପ୍ରଶିକ୍ଷକଙ୍କ ସହିତ ସାକ୍ଷାତକାର। ଭିନ୍ନ କହିଲି ମାନେ ନିଶ୍ଚିତ ଭାବରେ କଥାଟି ଆପଣମାନଙ୍କ ମନକୁ ଟିକେ ଖଟକିଥିବ ନା। ହଁ ଶ୍ରୋତା ବନ୍ଧୁ, ଭିନ୍ନ କହିବାର ଅର୍ଥ ହେଲା ଆଜି ଆମେ ଶୁଣିବା ଗୋଟିଏ ଜୁମ୍ବା ପ୍ରଶିକ୍ଷକଙ୍କ ସହିତ ସାକ୍ଷାତକାର। କିନ୍ତୁ ତା ପୂର୍ବରୁ କଥା ହେବା ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ ବିଷୟରେ, କାହିଁକି ନା ଆଜି ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ। ଶ୍ରୋତା ବନ୍ଧୁ, ଯେତେବେଳେ ଆମେ ଗୋଟିଏ କ୍ରିକେଟ ମ୍ୟାଚ୍ କି ଫୁଟବଲ ମ୍ୟାଚ୍ ଦେଖୁଛୁ ଆଉ ତାହା ଯେତେବେଳେ ସମ୍ବାଦ ହୁଏ ପରଦିନ ଖବରକାଗଜରେ କିମ୍ବା ଟିଭିରେ ଆସେ, ସେହି ସବୁ ଖବର ଆମ ପାଖକୁ ପହଞ୍ଚାଇବା ପଛରେ ଯେଉଁମାନଙ୍କର ପରିଶ୍ରମ ରହିଥାଏ ସେମାନେ ହେଲେ କ୍ରୀଡ଼ା ସାମ୍ବାଦିକ। ତେବେ ସେହି ସାମ୍ବାଦିକମାନଙ୍କୁ ସମର୍ଥନ ଜଣାଇ ଦିବସର ଆରମ୍ଭ କରିବା। ଏହି ଦିବସ ପ୍ରତିବର୍ଷ ଜୁଲାଇ ମାସ 2 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନ କ୍ରୀଡ଼ା ସାମ୍ବାଦିକମାନଙ୍କର ପରିଶ୍ରମ, ନିଷ୍ଠା ଏବଂ କ୍ରୀଡ଼ା ଜଗତ ପ୍ରତି ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ଅବସର। ଜଣେ କ୍ରୀଡ଼ା ସାମ୍ବାଦିକଙ୍କର କାମ କେବଳ ସ୍କୋର କରିବା ନୁହେଁ, ସେ ଖେଳର ସମ୍ପୂର୍ଣ୍ଣ ପରିବେଶକୁ ବୁଝନ୍ତି। ଖେଳାଳିଙ୍କର ପ୍ରସ୍ତୁତି, ସେମାନଙ୍କର ପରିଶ୍ରମ, ସଫଳତା ଓ ବିଫଳତାର କାହାଣୀକୁ ଲୋକମାନଙ୍କ ନିକଟରେ ପହଞ୍ଚାଇଥାନ୍ତି। ଗୋଟିଏ ଛୋଟ ଗାଁରୁ ଆସିଥିବା ଖେଳାଳିଙ୍କର ସଫଳତାକୁ ଯେତେବେଳେ ସମଗ୍ର ଦେଶ ଜାଣେ ସେତେବେଳେ କ୍ରୀଡ଼ା ସାମ୍ବାଦିକମାନଙ୍କର ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଥାଏ। 1954 ଜୁଲାଇ 2 ତାରିଖରେ ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ୍ ସ୍ପେସ୍ ଆସୋସିଏସନ୍ AIPS ପ୍ରତିଷ୍ଠା ହୋଇଥିଲା। ଏହି ଆନ୍ତର୍ଜାତୀୟ ସଂଗଠନ ସମଗ୍ର ବିଶ୍ୱର କ୍ରୀଡ଼ା ସାମ୍ବାଦିକମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହିତ ସେମାନଙ୍କର ବୃତ୍ତିଗତ ବିକାଶ, ନୈତିକ ଓ ଦାୟିତ୍ୱବୋଧକୁ ସୁଦୃଢ଼ କରିବାରେ କାର୍ଯ୍ୟ କରୁଛି। ଏହି କ୍ରୀଡ଼ା ସାମ୍ବାଦିକତାମାନଙ୍କର କାର୍ଯ୍ୟ ପାଇଁ ହିଁ ଆମେ କ୍ରୀଡ଼ା ଜଗତର ପ୍ରତ୍ୟେକ ସଫଳତା, ପ୍ରତ୍ୟେକ ଭାବନା ଓ ପ୍ରତ୍ୟେକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇପାରୁଛୁ। ତେବେ ଶ୍ରୋତାବନ୍ଧୁ, ସମୟ ହୋଇଛି ଜୁମ୍ବା ପ୍ରଶିକ୍ଷକ ଜିନ୍ ଈଶାନ ନାୟକଙ୍କ ସହିତ ସାକ୍ଷାତକାରଟି ଶୁଣିବା। ସାକ୍ଷାତକାରଟି କରିଛନ୍ତି ଦିବ୍ୟାନୀ ଚୟନୀ।
1: ଆଜି ଆମ ଗହଣରେ ଆସି ପହଞ୍ଚିଛନ୍ତି ସ୍ୱାସ୍ଥ୍ୟର କବଚ କହିଲେ କିଛି କମ୍ ହେବନି ଶ୍ରୋତାବନ୍ଧୁ, କାହିଁକି ଆଜିର ସମାଜ ସ୍ୱାସ୍ଥ୍ୟରେ ମାନେ ଔଷଧକୁ ଯେତେ ପ୍ରିଫର କରୁଛନ୍ତି ତା ଅପେକ୍ଷା ଯଦି ବ୍ୟାୟାମକୁ ପ୍ରିଫର କରିବେ ତାହେଲେ ଅଧିକ ସ୍ୱାସ୍ଥ୍ୟବାନ ହେବେ। ସେଇଭଳି ମାନେ ଗୋଟେ ଜୁମ୍ବା ପ୍ରଶିକ୍ଷକ, କୋଚ୍ କିମ୍ବା ସେ ଓନର କହିଲେ ବି କିଛି କମ୍ ହେବନି ଶ୍ରୋତାବନ୍ଧୁ। ଆମ ପାଖରେ ଆଜି ଆସି ପହଞ୍ଚିଛନ୍ତି ଶ୍ରୀମତୀ ଈଶା ନାୟକ। ମ୍ୟାଡ଼ାମ ନମସ୍କାର। ମ୍ୟାଡ଼ାମ, ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କ ପରିଚୟ ଆପଣଙ୍କ ମୁଖରୁ ଦିଅନ୍ତୁ।
2: ଆଚ୍ଛା ଠିକ୍ ଅଛି, ମୋ ନାଁ ହେଉଛି ଈଶା ନାୟକ, ମୁଁ ଗୋଟେ ଜୁମ୍ବା ଇନଷ୍ଟ୍ରକ୍ଟର, ସାଙ୍ଗରେ ମୋର ନିଜର ଗୋଟେ ଜୁମ୍ବା ଷ୍ଟୁଡିଓ ବି ଅଛି ଯାହାର ନାଁ ହେଉଛି ଜୁମ୍ବା ହାଇ।

0: ଆଜ୍ଞା
1: ତ ଲାଷ୍ଟ 3 ଇୟର୍ସ ହେଲାଣି ଆମେ ରନ୍ କରୁଛୁ ଏଣ୍ଡ ବହୁତ ଖୁସିର ଆଗରେ ବହୁତ ସକ୍ସେସଫୁଲି ଆମେ ତାକୁ ରନ୍ କରି ଚାଲିଛୁ ଏପର୍ଯ୍ୟନ୍ତ।
0: ଆଜ୍ଞା, ଭଲ କଥା। ତାହେଲେ ମ୍ୟାଡ଼ାମ, ଏ ଜୁମ୍ବାଟି କ'ଣ ମ୍ୟାଡ଼ାମ?
1: ବହୁତ ଜଣ ଗୋଟେ ମିସ୍କନସେପ୍ସନ୍ରେ ଥାନ୍ତି କି ଜୁମ୍ବା ହେଉଛି ଗୋଟେ ଡ୍ୟାନ୍ସ
0: ଆଜ୍ଞା,
1: ଯେଉଁଟା କି ନୃତ୍ୟ ହିସାବରେ ଭାବନ୍ତି, ବଟ୍ ସେଇ ଜିନିଷଟାକୁ ମୁଁ ଡେଫିନେଟଲି ଇଏ କହିବି କି ଜୁମ୍ବା ହେଉଛି ଗୋଟେ କାର୍ଡିଓ ଫର୍ମ, ଯେଉଁଥିରେ ଏକ୍ସରସାଇଜ୍ ମାନେ ଯେଉଁଥିରେ କି ଡିଫରେଣ୍ଟ ପ୍ରକାର ବ୍ୟାୟାମ ମାନେ ଯାହାକୁ ଆମେ କହିବା ତାକୁ ଇଣ୍ଟ୍ରୋଡ୍ୟୁସ୍ କରାହେଇଛି। ଖାଲି ଆମର ଫିଜିକାଲି ନୁହେଁ, ଆମେ ମେଣ୍ଟାଲି ବି ବହୁତ ଜିନିଷ ତାଧିରେ ପାଇପାରୁଛୁ, ଯେଉଁଟାକି ଆଜିର ଟାଇମ୍ରେ ସବୁଥିରୁ ବେଶୀ ଡିଫିକଲ୍ଟ ରହୁଛି, ସ୍ଟ୍ରେସ୍ ରହୁଛି, ଏନ୍ଜାଇଟି ଆସୁଛି ଯାହାମାନଙ୍କୁ,
0: ଆଜ୍ଞା
1: ତାଙ୍କରି ପାଇଁ ମୋଷ୍ଟଲି ଜୁମ୍ବା ବହୁତ ବେନିଫିସିଆରି ରହିଥାଏ।
0: ଆଜ୍ଞା, ଆପଣ କେବେଠୁ ଏଇଟା ଆରମ୍ଭ କଲେଣି? ଆଜ୍ଞା,
1: ମୁଁ ଆଜ୍ ଏ ଷ୍ଟୁଡେଣ୍ଟ ଥିଲି, 2017ରୁ ମୁଁ ଷ୍ଟାର୍ଟ କରିଛି, ଦେନ୍ ମୁଁ 3 ବର୍ଷ କଲା ପରେ ସମ୍ବଲପୁରକୁ ରିଟର୍ନ ଆସିଲି। ମୁଁ ଷ୍ଟାର୍ଟ ଆକ୍ଚୁଆଲି ଭୁବନେଶ୍ୱର କରିଥିଲି,
0: ଆଚ୍ଛା,
1: ମୁଁ
0: ମାନେ
1: ତିନି
0: ଫାର୍ଷ୍ଟ
1: ବର୍ଷ
0: ପରଫର୍ମ ଆପଣ ଭୁବନେଶ୍ୱରରୁ ଆରମ୍ଭ
1: ଆଜ୍ଞା
0: କରିଥିଲେ?
1: ଆଜ୍ଞା ଭୁବନେଶ୍ୱରରେ ଗୋଟେ ଜିମ୍ରେ ହେଉଥିଲା ସେଟା, ସେଠି ଫାର୍ଷ୍ଟ ଷ୍ଟାର୍ଟିଂ ହେଲା 2017ରେ, ଦେନ୍ 3 ବର୍ଷ ଆଜ୍ ଏ ଷ୍ଟୁଡେଣ୍ଟ ମୁଁ ସେଠି କଲି, ଦେନ୍ ଆଫ୍ଟର ସମ୍ବଲପୁରକୁ ଆସିଲା ପରେ 2020ରେ ମୁଁ ସର୍ଟିଫିକେସନ୍ ନେଲି ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ର,
0: ଆଜ୍ଞା,
1: ନେଲା ପରେ ତାପରେ ମୁଁ କିଛି ବର୍ଷ ହର୍କ୍ୟୁଲିସ୍ ଜିମ୍ରେ ବି ଆଜ୍ ଏ ଟ୍ରେନର୍ ରହିଲି, ଟୋନି ଫିଟନେସ୍ରେ ବି ଆଜ୍ ଏ ଟ୍ରେନର୍ ରହିଲି, ବହୁତ ଜାଗାରେ ମୁଁ ଆଜ୍ ଏ ଟ୍ରେନର୍ ହିସାବରେ ରହିଲି।
0: ଆଜ୍ଞା,
1: ସେଠି ମାନେ ମୋତେ ଜାଣିବାର ଥିଲା କି ସମ୍ବଲପୁରରେ ଜୁମ୍ବାକୁ ନେଇକି କ'ଣ ଅଛି, କ'ଣ ଜାଣୁଛନ୍ତି, କେମିତି କ'ଣ କରାହେଉଛି, ଦେନ୍ ଧୀରେ ଧୀରେ ଧୀରେ ସେଠୁ ଗୋଟେ ଭଲ ମାନେ ଯେହେତୁ ପାଇଲି ଟିକେ ନାଁ ବାହାରିଲା କି ହଁ ଗୋଟେ ଜୁମ୍ବା କରାହେଉଛି, ଗୋଟେ ଭଲ ଇନ୍ଷ୍ଟ୍ରକ୍ଟର୍ ଅଛି, ତାପରେ ମୁଁ ଭାବିଲି କି ନାଇଁ ଏବେ ଗୋଟେ ନିଜେ ଗୋଟେ ଇନିସିଏଟିଭ୍ ନେବା, ଜୁମ୍ବାର ଗୋଟେ ସେପରେଟ୍ ଷ୍ଟୁଡିଓ କରିବା ଯେଉଁଥିରେ କି ଜୁମ୍ବା ସ୍ପେସିଫିକାଲି ପରଫର୍ମ ହେବ।
0: କିଛି ମୁହୂର୍ତ୍ତ ପୂର୍ବରୁ ଆପଣ କହିଲେ କି ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ହେବା ପାଇଁ ଗୋଟେ ସାର୍ଟିଫିକେଟ୍ କିମ୍ବା ଲାଇସେନ୍ସ ପାଇଲି, ଏହା ପାଇବା ପାଇଁ କ'ଣ ଆବଶ୍ୟକ ଥାଏ?
1: ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ହେବା ପାଇଁ ବେଶୀ କିଛି ନାହିଁ, ଯଦି ଆପଣଙ୍କର ପ୍ୟାସନ୍ ଅଛି, ଆପଣଙ୍କର ଖୁସିରେ ଆପଣ କରିପାରୁଛନ୍ତି, ଆପଣ ନିଶ୍ଚୟ କରିପାରିବେ ସେଥିରେ। ହଁ, କିଛି ଡ୍ୟାନ୍ସ ପରଫର୍ମାନ୍ସ ମାନେ ଯେଉଁଟା କି ଶିଖା ହୁଏ, 4ଟା ପ୍ରକାର ଅଲଗା ଅଲଗା ଡ୍ୟାନ୍ସ ଫର୍ମ ଥାଏ, ତାକୁ ମିଶେଇକିରି ହିଁ ଜୁମ୍ବା କରାହେଇଛି,
0: ଆଜ୍ଞା,
1: ତ ସେଇଟା ହିଁ ଶିଖାଯାଏ ଫାର୍ଷ୍ଟ ଜୁମ୍ବାରେ। ଗୋଟେ ନର୍ମାଲି ଗୋଟେ ଏକ୍ଜାମ୍ଟେ ବି ହୁଏ ତା ଦେହରେ, ସେଇଟା ବି ଦେବାକୁ ପଡ଼େ, ଦେନ୍ ବାସ୍ ଆପଣ ଲାଇସେନ୍ସ ହେଇଯିବେ ଜୁମ୍ବା।
0: ଆଜ୍ଞା, ସେଟା କିଏ ଦିଅନ୍ତି ମ୍ୟାଡ଼ାମ?
1: ଆମ ଓଡ଼ିଶାରେ ଅଛନ୍ତି ଦେବଞ୍ଜନ ବୋଷ ବୋଲିକି ଜଣେ, ସେ ହେଉଛନ୍ତି ଜୁମ୍ବା ଏଜୁକେଟର୍ ସ୍ପେଶାଲିଷ୍ଟ, ଆମେ
0: ଆଜ୍ଞା ଆଜ୍ଞା
1: ଏଜୁକେଟର୍ ସ୍ପେଶାଲିଷ୍ଟ କହୁ
0: ଆଜ୍ଞା,
1: ଜୁମ୍ବାର, ସେ ଦିଅନ୍ତି ଆକ୍ଚୁଆଲି ସାର୍ଟିଫିକେଟ ଓଡ଼ିଶାରେ। ସେମିତି ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଷ୍ଟେଟ୍ ମାନଙ୍କରେ ଅଛନ୍ତି ଅଲଗା ଅଲଗା, ତାଙ୍କର ବି ଉପରେ ଅଛନ୍ତି ଆହୁରି ଟିଚର୍ସ ମାନେ ଯେଉଁମାନେ କି ଜୁମ୍ବାର ସ୍ପେସିଫିକ୍ ନାଁ ମାନେ ପାଇଯାଇଛନ୍ତି, ଉପାଧି
0: ଆଜ୍ଞା,
1: ମାନେ ପାଇଯାଇଛନ୍ତି, ସେମାନେ ଦିଅନ୍ତି ଆମକୁ ଆଜ୍ ଅ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ନେଟୱାର୍କ କୁହାଯାଏ, ଜିନ୍ ସେଥିପାଇଁ ଆମ ନାଁ ଆଗରେ ଲଗାଯାଏ।
0: ଆଜ୍ଞା, ଆପଣଙ୍କ ନାଁ ଆଗରୁ ତାହେଲେ ଜିନ୍ ଲଗା
1: ହଁ,
0: ହୁଏ?
1: ZIN
0: ଆଜ୍ଞା
1: ଜିନ୍ ଲାଗିଯାଏ,
0: ଆଜ୍ଞା ଆଜ୍ଞା, ତାହେଲେ ଆପଣଙ୍କର ନାଁ ଜିନ୍
1: ଈଶା
0: ଈଶା
1: ନାୟକ,
0: ନାୟକ।
1: ୟେସ୍।
0: ଆଜ୍ଞା, ତାହେଲେ ଦେଖନ୍ତୁ ଆପଣ ଏଇ ଯେଉଁ ଜୁମ୍ବାରେ କାମ କରୁଛନ୍ତି, ମାନେ ଜୁମ୍ବା ପ୍ରତି ପ୍ରଶିକ୍ଷକ ହେଇଛନ୍ତି, ଏ ମାନେ ଦିଗରେ ଗଲାବେଳେ କେବେ ଅବରୋଧ ହେଇନି ପରିବାର ପକ୍ଷରୁ?
1: ଯଦି ମୁଁ ମୋ ହିଷ୍ଟ୍ରିଟା କହିବି ତ ମୋ ଫ୍ୟାମିଲି ଟୋଟାଲି ଗୋଟେ ସ୍ପୋର୍ଟସ୍ ଲାଇନ୍ରେ ହିଁ ଚାଲି ଆସୁଛନ୍ତି।
0: ଆଜ୍ଞା,
1: ମୋ ବାପା ହେଉଛନ୍ତି ସୁଇମିଂ କୋଚ୍, ତାପରେ ଆମେ ଛୋଟବେଳୁ ମୁଁ ଆଉ ମୋ ଭାଇ ଆମେ ଆଜ୍ ଏ ସୁଇମର୍ ହିଁ ବଡ଼ ହେଇଛୁ, ଓଡ଼ିଶାକୁ ବି ବହୁତ ଜାଗାରେ ରିପ୍ରେଜେଣ୍ଟ କରିଛୁ, ନ୍ୟାସନାଲ୍ରେ ବି ଷ୍ଟେଟ୍ ଚାମ୍ପିଅନସିପ୍ ବି ପାଇଯାଇଛୁ, ତ ଏଇ ମାମଲାରେ ଆମର ଘରେ ବହୁତ ବ୍ରଡ଼୍ ମାଇଣ୍ଡେଡ୍ ଥିଲେ କି ନାଇଁ
0: ଆଜ୍ଞା,
1: ସ୍ପୋର୍ଟସ୍ ଲାଇନ୍ରେ ହିଁ ଯିବାର ଅଛି, କିଛି ଅସୁବିଧା ନାହିଁ, ଫିଜିକାଲ୍ ଫିଟନେସ୍ ଦରକାର ଅଛି, ତ ସେଇ ସବୁ ମାତ୍ରାରେ ଅଛନ୍ତି। ବାପା ଯେହେତୁ ଗୋଟେ ସୁଇମିଂ କୋଚ୍ରେ ଥିଲେ, ମା ବି ଗୋଟେ ୟୋଗା ଇନ୍ଷ୍ଟ୍ରକ୍ଟର୍ ଅଛନ୍ତି, ଏବେ ମୋ ଭାଇ ବି ସୁଇମିଂ କୋଚ୍ ହିଁ ଅଛି, ତ ସେଥିପାଇଁ ମୋତେ ଇଜି ହେଇଗଲା ଏ ଲାଇନ୍କୁ ଆସିବା ପାଇଁ ଆଉ।
0: ତାହେଲେ ମ୍ୟାଡ଼ାମ ଆମେ କ'ଣ ଭାବିବା କି ଆପଣ ସ୍ପୋର୍ଟସ୍ ବ୍ୟାକଗ୍ରାଉଣ୍ଡରୁ ଥିଲେ ବୋଲି ଆପଣଙ୍କୁ ଇଜି ହେଲା, ଅନ୍ୟମାନଙ୍କୁ କ'ଣ ପାଇଁ ଇଜି ହେବ ନାହିଁ?
1: ବିଲକୁଲ ହବ, କାହିଁ ଯଦି ନିଜର ଇଚ୍ଛା ଅଛି ବିଲକୁଲ କରିପାରିବେ ସେମାନେ। ହଁ, ହୁଏ ତ ଟିକେ କାହିଁ ନା କାହିଁ ଯେହେତୁ ଆମେ ଯେଉଁ ସୋସାଇଟିରେ ରହୁଛା, ଗୋଟେ ଫିମେଲ ହିସାବରେ ଆସିବାକୁ ଗୋଟେ ଜାଗାରେ ଡ୍ୟାନ୍ସ କରିବା କି ଏକ୍ସରସାଇଜ୍ କରିବା କି ଜିମ୍ ଯିବାଟା ବି ଗୋଟେ ଟ୍ୟାବୁ ହିସାବରେ ରହିଆସୁଛି, ତ ସେଇ ଜିନିଷଟାକୁ ସେମାନେ ଯଦି ଓଭରକମ୍ କରିପାରୁଛନ୍ତି, ନିଜ ପାଇଁ ନିଜେ ଷ୍ଟାଣ୍ଡ ନେଇପାରୁଛନ୍ତି, ତ ଡେଫିନେଟଲି ତାଙ୍କ ପାଇଁ ଇଜି ହବ। ଅଦରୱାଇଜ୍ ତାଙ୍କର ପାଇଁ କ'ଣ, ସମସ୍ତଙ୍କ ପାଇଁ ଏଇ ଜିନିଷଟା ବହୁତ ଡିଫିକଲ୍ଟ ଥାଏ, ଯେତେବେଳକୁ ବାହାର ଲୋକ ଆସି କହନ୍ତି ନା କ'ଣ ପାଇଁ ଯାଉଛୁ, କ'ଣ ଦରକାର ଅଛି, ଘରେ ତ କାମ ଅଛି, ତୁ ଘରେ କାମ କରିପାରିବୁ,
0: ଆଜ୍ଞା,
1: ଜିମ୍ ଯିବା କ'ଣ ଦରକାର ଅଛି, ତ ଏସବୁ ଜିନିଷକୁ ଯେତେ ଆଭଏଡ୍ କରିକି ଯେତେ ନିଜକୁ ଆଗକୁ ବଢ଼େଇବାର ଅଛି ଭାବିଲା ମାତ୍ରେ କି ଏସବୁ ଆଉ କିଛି ଦରକାର ପଡ଼ିବନି।
0: କାହିଁକି ଦେଖନ୍ତୁ ଆମର ନାରୀ ମାନେ ଯେଉଁ ବାହାରେ ପାଦ ଦେଲା, ତାହେଲେ ଲୋକ ଭାବନ୍ତି କେବଳ ସରକାରୀ ଚାକିରି ପାଇଁ ସେ ବାହାରେ ପାଦ ଦେଇପାରିବ, ନତୁବା ମାନେ ଆମର ସମାଜ ଏଇଭଳି ଅବରୋଧ କରେ କି ଡ୍ୟାନ୍ସ ହେଲା, ସଙ୍ଗ ହେଲା, ସ୍ପୋର୍ଟସ୍ ହେଲା, ଏଇଟା କେତେ ଦିନ କରିବ? ସେଇ ବାବଦରେ ଆପଣ ମାନେ ସମାଜବାସୀଙ୍କୁ କ'ଣ କହିବେ?
1: ଯେତେବେଳେ ମୋର ପଢ଼ା ସରିଲା, ମୁଁ ଜବ୍ରେ ବି ଥିଲି, ବଟ୍ ଯେତେବେଳେ ମୋର ମ୍ୟାରେଜ୍ କଥା ଆସିଲା, ସେମ୍ କ୍ୱେଶ୍ଚନ୍ ଆସିଲା କି ଯେତେବେଳେ ମ୍ୟାରେଜ୍ ଆସିବ, ଆଫ୍ଟର ମ୍ୟାରେଜ୍ ଏଇ ଜିନିଷଟା ଯେଉଁ ଜୁମ୍ବା କାମ କରୁଛି, ଜୁମ୍ବା ଆଜ୍ ଏ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ଅଛି, ମ୍ୟାରେଜ୍ ପର୍ଯ୍ୟନ୍ତ ସୀମିତ ଅଛି, ତାପରେ ସେଟା ତାକୁ ଛାଡ଼ିବାକୁ ପଡ଼ିବ, ବଟ୍ ଲକିଲି ମୋର ହଜବେଣ୍ଡ ମୋର ଇନ୍ଲ

0: ଆସ୍ ଫ୍ୟାମିଲି ସେମାନେ ବି ଏତେ ସପୋର୍ଟିଭ୍ କି ମୁଁ ଷ୍ଟିଲ୍ ଏବେ ବି ମୋର ମ୍ୟାରେଜ୍କୁ 1 ଇୟର୍ ହେଇଗଲାଣି, ମୁଁ ସେମ୍ ଯେଉଁ ପେସ୍ରେ ମୋ ଲାଇଫ୍ ଚାଲିଥିଲା ସେମ୍ ପେସ୍ରେ ମୋ ଲାଇଫ୍ ଚାଲି ଆସିଛି ବିକଜ୍ ଅଫ୍ ଦେୟାର୍ ସପୋର୍ଟ, ନହେଲେ ଏଇ ଜିନିଷଟା ତ ହେବାଟା ନେକ୍ସଟ୍ ଟୁ ଇମ୍ପସିବୁଲ୍ ଥିଲା।
1: ଆଜ୍ଞା, ତାହେଲେ ମାନେ ଆପଣଙ୍କର ମ୍ୟାରେଜ୍ ବି ହେଇସାରିଛି, କୋଉ ମସିହାରେ ମ୍ୟାଡମ୍?
0: 2025ରେ ହେଇଥିଲା ମୋର, ଜଷ୍ଟ 1 ଇୟର୍ ହେଇଛି, 1.5 ଇୟର୍ ହେଇଛି ଏବେ।
1: ଆଜ୍ଞା, ତାହେଲେ ଆଜ୍ଞାଙ୍କର ସପୋର୍ଟ କେମିତି ଅଛି, ତାଙ୍କ ପରିବାରର ସପୋର୍ଟ କେମିତି ଅଛି?
0: ବହୁତ ମାନେ ମୁଁ ଏକ୍ସପ୍ଲେନ୍ ବି କରିପାରିବିନି ଯେତିକି ସପୋର୍ଟ ଅଛି ହଜବେଣ୍ଡର, ଇନ୍ଲଜ୍ର। ଅଦରୱାଇଜ୍ ଆଜିର ଟାଇମ୍ରେ ଗୋଟେ ନାରୀଟେ ନିଜ କାମ ପାଇଁ ବାହାରିବା ତା ପାଇଁ ବହୁତ କଷ୍ଟକର।
1: ଆଜ୍ଞା,
0: ବିକଜ୍ ମୁଁ ଯେତିକି ଜାଣିଛି ମୋ ପାଖକୁ ଯେତିକି ଲେଡ଼ିଜ୍ମାନେ ଆସନ୍ତି ସେମାନଙ୍କର ଫାର୍ଷ୍ଟ କ୍ୱେଶ୍ଚନ୍ ଥାଏ କି ଈଶା ତୁମେ ଘର କେମିତି ସମ୍ଭାଳୁଛ ଆଉ କାମ କେମିତି ସମ୍ଭାଳୁଛ, ତାଙ୍କର ଫାର୍ଷ୍ଟ କ୍ୱେଶ୍ଚନ୍ ସେଇଟା ହିଁ ଥାଏ। ବଟ୍ ମୁଁ ତାଙ୍କୁ କହେ ନାଇଁ, ବିକଜ୍ ମୋର ମଦର୍ ଇନ୍ ଲ ଅଛନ୍ତି, ସେ ଘର ସମ୍ଭାଳି ପାରୁଛନ୍ତି, ସିଏ ଜାଣୁଛନ୍ତି କି ମୁଁ ବାହାରେ କାମ କରୁଛି, ମାନେ ମୋର ହଜବେଣ୍ଡ ବାହାରେ କାମ କରୁଛନ୍ତି, ତ ଘରେ କେହି ଜଣେ ତ ରହିବାକୁ ପଡ଼ିବ। ସିଏ ବହୁତ ମାନେ ବ୍ୟୁଟିଫୁଲି ହ୍ୟାଣ୍ଡେଲ୍ କରନ୍ତି ଘରଟାକୁ, ସେଥିପାଇଁ ମୁଁ ଆଜି ବୋଧେ ଲକିଲି ବାଇ ଗଡ୍ ଗ୍ରେସ୍ ଏ ଜିନିଷ ପାଇଛି।
1: ମାନେ ଗୋଟେ ଲକି ପର୍ସନ୍ ହିସାବରେ 100ରେ ଗୋଟିଏ ମିଳନ୍ତି ଏମିତି ଆଜ୍ଞା କ'ଣ କରନ୍ତି?
0: ମୋ ହଜବେଣ୍ଡ ବି ଅଛନ୍ତି ଗୋଟେ ଫିଟନେସ୍ ଇନ୍ଷ୍ଟ୍ରକ୍ଟର୍, କୋଚ୍ ଅଛନ୍ତି, ହେଡ୍ କୋଚ୍, ସେ ବି ଏଇ ଲାଇନ୍ରେ ହିଁ ସ୍ପୋର୍ଟସ୍ ଲାଇନ୍ରେ ହିଁ ଅଛନ୍ତି।
1: ଆଜ୍ଞା, ମାନେ ଯେଉଁ କୁହା ହୁଏନି ମ୍ୟାଡ଼ାମ୍ କି ଯାହା ହାଣ୍ଡିରେ ଭାତ ରନ୍ଧା ହେଇଥାଏ ସେ ହିଁ ସେ ଘରେ ଯାଇକି ପଡ଼େ, ଦେଖନ୍ତୁ ଆପଣଙ୍କର ବ୍ୟାକ୍ଗ୍ରାଉଣ୍ଡ ଯେଉଁ ରିଗାର୍ଡ଼ିଂ, ମାନେ ସାର୍ଙ୍କ ବି ବ୍ୟାକ୍ଗ୍ରାଉଣ୍ଡ ସେଇ ରିଗାର୍ଡ଼ିଂ ସେମ୍ ହେଲା, ସେଇଥିପାଇଁ ବୋଧେ ଗୋଟେ କିଛି କମ୍ବିନେସନ୍ ହେଲା।
0: ଡେଫିନେଟଲି ଏଇଟା ତ ହେଇଛି ହିଁ, ସେଇ ହିସାବରେ ଆପଣ କହିପାରିବେ।
1: ଆଜ୍ଞା, ତାହେଲେ ଦେଖନ୍ତୁ ଆପଣ ଆଜି ପର୍ଯ୍ୟନ୍ତ କେଉଁ କେଉଁ ଜାଗାରେ ପରଫର୍ମ କରିଛନ୍ତି?
0: ସମ୍ବଲପୁରର ମ୍ୟାକ୍ସିମମ୍ ଯେତେ ବି ଇଭେଣ୍ଟସ୍ ମାନେ ହେଉଛି, ମାରାଥନ୍ ହେଇଗଲା, ବିସୁଟ୍ରେ ହେଇଗଲା, ତା'ପରେ କଲେକ୍ଟର ପ୍ରୋଗ୍ରାମ୍ ହେଇଗଲା, ପଥ ଉତ୍ସବ ହେଇଗଲା, ଏସବୁ ଜାଗାରେ ଆମର ଜୁମ୍ବାର ଇନିସିଆଲି ଯେତେବେଳେ ଆମର ୱାର୍କଆଉଟ୍ ସେସନ୍ ହୁଏ, ୟୋଗା ଡେ ଏବେ ରିସେଣ୍ଟଲି ହେଇଥିଲା, ସନ୍ଡେ ହେଇଥିଲା, ସେଦିନ ବି ଆମେ ଥିଲୁ ସେଠି। ତାଙ୍କର ଯେତେବେଳେ ବି ମାନେ ମୁଁ ଯେତିକି ଦେଖିଛି, ଯେମିତି ବି ଷ୍ଟେଜ୍ ପରଫର୍ମାନ୍ସ ହେଲା କି କିଛି ବି ୱାର୍କଆଉଟ୍ ଟାଇମ୍ ହେଲା, ସେମାନେ ଜୁମ୍ବାକୁ ଫାର୍ଷ୍ଟ ପ୍ରିଫରେନ୍ସ ଦିଅନ୍ତି। କ'ଣ ପାଇଁ? ବିକଜ୍ ଟିକେ ଏନର୍ଜି ଆସୁ, ଟିକେ ହାଇପ୍ ଆସୁ, ତା'ପରେ ଲୋକ ଟିକେ ମାନେ ଜାଗୃତ ହେଇଗଲା ପରେ ଆମେ ଆମର ବାକି ଯାହା ବି ପ୍ରୋଗ୍ରାମ୍ ଅଛି ସେଗୁଡ଼ାକ କରେଇବା। ତ ସେମାନେ ଆମକୁ ବହୁତ ଖୁସିରେ ଡାକନ୍ତି କି ଆସନ୍ତୁ ମ୍ୟାଡ଼ାମ୍, ଆପଣ ଟିକେ ଜୋଶ ଜଗାନ୍ତୁ, ଆମେ ଷ୍ଟାର୍ଟ କରିବା। ତ ଏସବୁ ବହୁତ ଜାଗାରେ ଆମେ କରିସାରିଛୁ ସମ୍ବଲପୁରରେ। ଏବେ ରିସେଣ୍ଟଲି ସମଲେଇ ମନ୍ଦିର ଯେଉଁ ହେଇଥିଲା ୟୋଗା ଡେ, ସେଠି କରାଇଥିଲୁ, ତା'ପରେ ବିସୁଟ୍ରେ ହେଇଥିଲା, ଇଞ୍ଜିନିୟରିଂ କଲେଜ ଛୁଆଙ୍କ ସାଙ୍ଗରେ ତାଙ୍କ ସାଙ୍ଗରେ କରିଥିଲୁ, ଓମେନ୍ସ କଲେଜରେ ବି ଆମେ ଯାଇକି ପରଫର୍ମ କରେଇ ସାରିଛୁ। ଏତେ ବହୁତ ସାରା ଜାଗାରେ ସମ୍ବଲପୁର ମ୍ୟାକ୍ସିମମ୍ ଜାଗାରେ ଆମର ଅଲରେଡ଼ି ହେଇସାରିଛି।
1: ସେଇଠି ଯାଇକି ଆପଣ ପରଫର୍ମ କଲାରୁ ମାନେ ଅଡିଏନ୍ସ କିମ୍ବା ଯେଉଁ ଥାନ୍ତି ସେମାନଙ୍କର ରିଆକ୍ସନ୍ କ'ଣ ଥାଏ?
0: ଫାର୍ଷ୍ଟ ସେମାନେ ବହୁତ ହେଜିଟେସନ୍ରେ ଥାନ୍ତି, ବିକଜ୍ ଜୁମ୍ବା ଏଇଟା ନୁହଁ କି ଆମେ କରିବୁ ଆପଣମାନେ ଦେଖିବେ, ଏଇଟା ଜୁମ୍ବା ହେଉଛି ଆମେ କରିବୁ ସାଙ୍ଗରେ ଆମର ଆପଣମାନେ କରିବେ, ଏଇଟା ହେଉଛି ତା'ର ମେନ୍ ମୋଟୋ। ତ ସେମାନଙ୍କୁ ଫାର୍ଷ୍ଟ ଟିକେ ହେଜିଟେସନ୍ ଥାଏ, ଦେନ୍ ଆମର କାମ ହେଉଛି ଆମେ କେମିତି ସେଇ ଜିନିଷଟା ତାଙ୍କ ଭିତରୁ ଯେଉଁ ଡ୍ୟାନ୍ସ ହେଲା କି ଯେଉଁ ମୁଭମେଣ୍ଟ ହେଲା ସେଇଟା ବାହାର କରିବୁ। ଆମେ ବହୁତ ଚେଷ୍ଟା କଲା ପରେ କିଛି କିଛି ଜଣ ଅଟୋମେଟିକଲି ମିଶିଯାଆନ୍ତି ଆମ ସାଙ୍ଗରେ, ଅଦରୱାଇଜ୍ ଟିକେ ଟିକେ ଟାଇମ୍ ଲାଗେ, ବଟ୍ ହୁଏ ଧୀରେ ଧୀରେ ସେମାନେ ବି କମ୍ଫର୍ଟେବଲ୍ ହେଇକି ଯାଆନ୍ତି,
1: ମୋଟିଭେଟ୍ ହେଇଯାଆନ୍ତି ସେମାନେ।
0: ବିଲକୁଲ, ବିକଜ୍ ଏତ ମ୍ୟୁଜିକ୍ ହିଁ ସେମିତିଆ ଥାଏ,
1: ଆଜ୍ଞା
0: ରିଦମ୍ ହିଁ ସେଇଭଳିଆ ଥାଏ କି ଲୋକ ନ ଚାହିଁକି ବି ଗୋଡ଼ ହଲିବ ତାଙ୍କର।
1: ଆଜ୍ଞା, ତାହେଲେ ଆପଣ ଆଉଟ୍ ଅଫ୍ ଓଡ଼ିଶା କେଉଁଠି ପରଫର୍ମ କରିଛନ୍ତି?
0: ହଁ, ଆମେ କୋଲକାତା ଯାଇଥିଲୁ, କୋଲକାତାରେ ମାଷ୍ଟର୍ କ୍ଲାସ୍ ହେଇଥିଲି, ଏପର୍ଯ୍ୟନ୍ତ କୋଲକାତାରେ ହିଁ ହେଇଛି। ଏବେ ରିସେଣ୍ଟ ହବାର ଥିଲା ଗୋଆରେ, ଯାଇ ଯିବାର ଥିଲା, ବଟ୍ ଅନ୍ଫର୍ଚୁନେଟଲି ମୋର ମ୍ୟାରେଜ୍ ଟାଇମ୍ ଥିଲା, ସୋ ମୁଁ ଯାଇପାରିଲିନି।
1: ଆଜ୍ଞା, ତାହେଲେ ଦେଖନ୍ତୁ ଆପଣ କହିଲେ ଜୁମ୍ବା ମ୍ୟୁଜିକ୍ ଏମିତି ଥାଏ କି ଅଟୋମେଟିକାଲି ଗୋଡ଼ ହାତ ହଲିଯାଏ, କିଛି ଜୁମ୍ବା ମ୍ୟୁଜିକ୍ର ନାଁ କହିପାରିବେ?
0: ହଁ, ତାର ଡ୍ୟାନ୍ସ ଫର୍ମ ମାନେ ଅଛି,
1: ଲାଟିନ୍
0: ଫର୍ମରେ ହୁଏ, କୁମ୍ବିଆ ଫର୍ମ ଥାଏ, ଏଇଟା ଆପଣ ଗୁଗଲ୍ରେ ବି ସର୍ଚ୍ଚ କଲେ ଇଜିଲି ଆସିଯିବ, କୁମ୍ବିଆ ଥାଏ, ରେଗେତନ୍ ଥାଏ, ଏସବୁ ବହୁତ ଲାଟିନ୍ ମ୍ୟୁଜିକ୍ରୁ ଇନ୍ସପାୟାର ହେଇଛି। ସେଟା ତ ଛାଡ଼ନ୍ତୁ, ସେଟା ତ ଜୁମ୍ବା ଫର୍ମରେ ହୁଏ, ଆମେ କିଛି କିଛି ସମ୍ବଲପୁରୀ ଓଡ଼ିଆ ଗୀତରେ ବି ଆମେ କୋରିଓ କରାଉ, ଜଷ୍ଟ ବିକଜ୍ ଲୋକାଲ୍ ମାନେ ଚାହାନ୍ତି କି ହଁ ଆମକୁ ବି ଏଇ ଡ୍ୟାନ୍ସ କରିବାର ଅଛି, ଏଇ ଗୀତରେ ଆମକୁ କରିବାର ଅଛି, ସେଥିରେ ଆମେ ଜୁମ୍ବା ଷ୍ଟେପ୍ କିଛି କିଛି ଆଡ୍ କରୁ, ସିମ୍ପଲ୍ ଷ୍ଟେପ୍ ମାନେ ଯେଉଁଟାକି ସମସ୍ତେ କରିପାରିବେ।
1: ସମ୍ବଲପୁରୀରେ କରାହଉଛି ଜୁମ୍ବା? ଆଜ୍ଞା, କୋଉ ସମ୍ବଲପୁରୀ ଗୀତରେ ଆପଣ ଅଧିକ ପ୍ରିଫର କରନ୍ତି?
0: ଏବେ ରିସେଣ୍ଟଲି ଯେଉଁ ଆସିଥିଲା ମଣ୍ଟୁ ଛୁରିଆର ଗୀତ ହୈଗୋ,
1: ଆଜ୍ଞା,
0: ସେଇଥିରେ ଆମେ ତାଙ୍କୁ କରାଇଛୁ, ଏବେ ରିସେଣ୍ଟଲି ବି କରାଇଥିଲୁ ତାଙ୍କୁ ୟୋଗା ଡେରେ, ଆଇ ଗେସ୍ ୟୋଗା ଡେରେ ନା କେଉଁଥିରେ ଗୋଟେ ଆମେ ତାଙ୍କୁ କରାଇଥିଲୁ ମାନେ ଲୋକମାନଙ୍କୁ,
1: ଆଜ୍ଞା
0: ମାନେ ବହୁତ ଖୁସି ସେଥିରେ।
1: ଆଜ୍ଞା, ନିଶ୍ଚିତ। ତାହେଲେ ଆଗାମୀ ଯେଉଁ ପିଢ଼ି ଆସୁଛନ୍ତି ସେମାନଙ୍କୁ କୋଉ ମାନେ ଶିକ୍ଷା ଦେବେ ମ୍ୟାଡ଼ାମ୍ କି ଏଇ ଜୁମ୍ବା ବିଷୟକୁ ନେଇକି?
0: ଜୁମ୍ବା ବିଷୟକୁ ନେଇକି ବେଶୀ କିଛି ନାହିଁ, ଯଦି ତମର ମୁଁ ଖାଲି ଏତିକି କହିବି, ଯଦି ତମକୁ କେବେ ବି ଷ୍ଟ୍ରେସ୍ ଫିଲ୍ ହେଲା କି କିଛି ଏନ୍ଜାଇଟି ହେଲା କି କିଛି ହେଲା, ତମେ ଡ୍ୟାନ୍ସ କରିପାର, ତମେ ନିଜକୁ ହାଇ ଭଲ୍ୟୁମ୍ ମ୍ୟୁଜିକ୍ ଶୁଣେଇକି ନିଜ

0: ରିଦମରେ ତମେ ଯାଇପାର, ସେଥିରେ ତମର ନିଜର ମେଣ୍ଟାଲ ହେଲ୍ଥ ବହୁତ ଭଲ ରହିବ। ସେକେଣ୍ଡ ହେଉଛି ଫିଜିକାଲ ହେଲ୍ଥ, ଯେଉଁଟାକି ଆମେ କାର୍ଡିଓ ଫର୍ମରେ ଆମେ ଯାହାକୁ ଧରୁଥୁ ସେଇଗୁଡ଼ା ବି ଭଲ ରହିପାରିବ। ଆଉ ଯଦି କେହି ଆଜ୍ ଏ ଇନଷ୍ଟ୍ରକ୍ଟର ହେବାକୁ ଯିବେ, ଡେଫିନେଟଲି ମୋ ସାଙ୍ଗରେ କଣ୍ଟାକ୍ଟ କରନ୍ତୁ, ମୁଁ ତାଙ୍କୁ ବିଲକୁଲ ରାସ୍ତା ଦେଖାଇଦେବି କେଉଁ ପଟେ ଯିବାର ଅଛି।
1: ଆଜ୍ଞା ଆଜ୍ଞା, ଆପଣ କିଛି ସମୟ ପୂର୍ବରୁ କହୁଥିଲେ କି ଆପଣଙ୍କର ଇନ୍ଲ ଯିଏ ଅଛନ୍ତି ସେ ଆପଣଙ୍କର ଯେଉଁ ପରିବାର ଅଛି ତାକୁ ବହୁତ ବ୍ୟୁଟିଫୁଲି ହ୍ୟାଣ୍ଡେଲ୍ କରନ୍ତି, ତାହେଲେ ମ୍ୟାଡ଼ାମ୍ କ'ଣ ଗୋଟେ ଜୁମ୍ବା ଇନଷ୍ଟ୍ରକ୍ଟର୍ର ଜୀବନଶୈଳୀ କିଛି ଅଲଗା ଥାଏ କି?
0: ନାଇଁ, ସେମିତି କିଛି ନୁହଁ। ଯେମିତି ଗୋଟେ ୱାର୍କିଂ ୱୁମେନ୍ର ଲାଇଫ୍ ଥିବ, ସେଇଭଳିଆ ଗୋଟେ ଜୁମ୍ବା ଇନଷ୍ଟ୍ରକ୍ଟର୍ ବି ଲାଇଫ୍। ହଁ, ହୁଏତ ଆମ ଟାଇମିଂ ଟିକେ ଅଲଗା ହେଇପାରେ। ଯେମିତି ଟିଚର୍, ଆଜ୍ ଏ ଟିଚର୍ ଯଦି ଧରିବା, ଗଭର୍ଣ୍ଣମେଣ୍ଟ ଟିଚର୍ ଯେଉଁମାନେ ଅଛନ୍ତି, 9 to 5 ଓ 9 to 4 ତାଙ୍କର ଚାକିରି ରହୁଛି, ସେଇ ଟାଇମ୍ରେ ସେମାନେ ଜବ୍କୁ ଦେବେ। ବଟ୍ ଆମର କ'ଣ ଟାଇମିଂ ରହୁଛି, ସକାଳ 6ଟା କି 7ଟାରୁ 8ଟା କି 9ଟା ପର୍ଯ୍ୟନ୍ତ ଆମ କ୍ଲାସେସ୍ ରହୁଛି। ଦେନ୍ ଇଭିନିଂରେ ସେମ୍ 5ଟାରୁ ନେଇକି 8ଟା ପର୍ଯ୍ୟନ୍ତ କ୍ଲାସେସ୍ ରହୁଛି। ୱାର୍କିଂ ଆୱାର୍ ସେମ୍, ବଟ୍ ଟାଇମ୍ ଟିକେ ଚେଞ୍ଜ ହୁଏ।
1: ଆଜ୍ଞା,
0: ସେତିକି ଗଲେ ଡିଫରେନ୍ସ, ବାକି ଆପଣ ଘରେ ବି ସେତିକି ଟାଇମ୍ ଦେବେ, ବାହାରେ ବି ସେତିକି ଟାଇମ୍ ଦେବେ।
1: ନିଶ୍ଚିତ ଭାବରେ। ତାହେଲେ ଆପଣ କେତେ ଜଣଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି?
0: ଏବେ ରାଇଟ୍ ନାଓ ମୁଁ ଯଦି 3 ବର୍ଷ କାଳ ଦେଖିବି, ତାହେଲେ ତ ମୁଁ ଏବେ କାଉଣ୍ଟ ବି କରିପାରିବିନି ମୁଁ କେତେ ଜଣଙ୍କୁ ଶିଖେଇ ସାରିଛି। ବଟ୍ ରାଇଟ୍ ନାଓ ଗୋଟେ ବର୍ଷରେ ଯଦି ବି ମୁଁ କହିବି, 500-600 ମେମ୍ବର୍ସ ତ ମୋର ଷ୍ଟୁଡିଓରୁ ହିଁ ଅଛନ୍ତି, ବାହାରି
1: ଆଜ୍ଞା,
0: ଗଲେଣି ଅଲରେଡି, ଯେଉଁମାନେ ଶିଖି ସାରିକି ହେଲ୍ଦି ଲାଇଫ୍ ନେଇକି ବାହାରି ସାରିଲେଣି।
1: ଷ୍ଟିଲ୍ କେତେ ଅଛନ୍ତି ଏବେ
0: ଷ୍ଟିଲ୍
1: ପ୍ରେଜେଣ୍ଟ?
0: ଏବେ 100 ଅଛନ୍ତି ରାଇଟ୍ ନାଓ।
1: ଆଚ୍ଛା, ତାହେଲେ କ'ଣ ତାର ସିଫ୍ଟ କ'ଣ ରହେ ମ୍ୟାଡ଼ାମ୍?
0: ମର୍ଣ୍ଣିଂରେ ରହୁଛି ଆମର 7 o'clock to 8 o'clock, 1 hour ସେସନ୍ ଥାଏ। ତ ଆମେ ଜୁମ୍ବାରେ ଆକ୍ଚୁଆଲି ଖାଲି ଜୁମ୍ବା କରୁନୁ, ଷ୍ଟୁଡିଓରେ ଆମର ଯେଉଁଠି କ୍ଲାସେସ୍ ହୁଏ, ଜୁମ୍ବା ସାଙ୍ଗରେ ବହୁତ ସାରା ଏକ୍ସରସାଇଜ୍ ମାନେ ବି ଆମେ କରୁ। ଯେମିତି ମ୍ୟାଟ୍ ୱାର୍କଆଉଟ୍ ହେଲା, ଫ୍ଲୋରିଂ ୱାର୍କଆଉଟ୍ ହେଲା, ଡମ୍ବଲ୍ସ ୱାର୍କଆଉଟ୍ ହେଲା, ଯେଉଁ ଡିଫରେଣ୍ଟ କାଇଣ୍ଡ ଅଫ୍ ୱାର୍କଆଉଟ୍ ରହିଛି, ସେଗୁଡ଼ାକ ବି ଆମେ ତା ଦେହରେ କରୁ। ବିକଜ୍ ଖାଲି ଜୁମ୍ବା କଲେ ବି ବହୁତ ଜଣ କହନ୍ତି ଖାଲି ଜୁମ୍ବା ହେଉଛି, ନାଇଁ କିଛି ଅଲଗା ବି ଆମକୁ ଦରକାର।
1: ଆଜ୍ଞା, ତାହେଲେ ମୁଁ ପଚାରିବାକୁ ଚାହିଁବି ସେଠି କେତେ କ'ଣ ଫିସ୍ ରହେ?
0: ଫିସ୍ଟା ଆମର ରହୁଛି 1100 ରହୁଛି ପର୍ ମନ୍ଥ
1: ଆଜ୍ଞା।
0: ଫିସ୍ ଆମର ରହୁଛି।
1: ତାହେଲେ ମ୍ୟାଡ଼ାମ୍ ମାନେ ଛୋଟମାନଙ୍କୁ କିଛି ଅଲଗା ଫିସ୍, ବଡ଼ମାନଙ୍କୁ କିଛି ଅଲଗା ଫିସ୍, ଏମିତି କିଛି ଅଛି ନା ମାନେ 1100ରେ ରହିଯାଉଛି?
0: ଛୋଟ ଲେସନ୍ସ ଆମେ 15 ଉପରକୁ ହିଁ ନଉ, 15 ବର୍ଷ ଉପରକୁ ହିଁ ଛୁଆ ନଉ, ତାଠୁ ତଳ ହେଲେ ଟିକେ ଅଲଗା ହେଇଯାଏ। ତାଙ୍କର କିଡ୍ ଜୁମ୍ବା ଗୋଟେ ଥାଏ ଅଲଗା, ତା ପାଇଁ ଗୋଟେ ଅଲଗା ସାର୍ଟିଫିକେସନ୍ ଥାଏ, ଯେଉଁଟାକି ମୁଁ ଲାଇସେନ୍ସ ନୁହଁ, ତ
1: ଆଜ୍ଞା,
0: ମୁଁ ସେଇଟା ଷ୍ଟାର୍ଟ ବି କରିନି ଏପର୍ଯ୍ୟନ୍ତ। ତ 15 ଇୟର୍ସ ଉପରୁ ହିଁ ଆମେ ଯେତିକି ମାନଙ୍କୁ ବି ନଉ, 15 ରୁ ନେଇକି ଆମ ପାଖରେ ହାଇଏଷ୍ଟ ଅଛନ୍ତି 56 ଇୟର୍ସର ଫିମେଲ୍,
1: ଆଜ୍ଞା
0: 60 ପାଖାପାଖି ତ ଫିମେଲ୍ ଅଛନ୍ତି, ସେମାନେ ସେମ୍ ୱାର୍କଆଉଟ୍ କରନ୍ତି।
1: ଆଜ୍ଞା, ମାନେ 15ରୁ 60 ପର୍ଯ୍ୟନ୍ତ ସେଇ ସେମ୍
0: ହଁ
1: ୱାର୍କଆଉଟ୍
0: ୱାର୍କଆଉଟ୍ ସେମ୍
1: କରିପାରିବେ
0: ଚାଲେ,
1: ତାହେଲେ ଫିସ୍ ବି ସେମ୍?
0: ସେମ୍ ଫିସ୍,
1: ସେମ୍ ଫିସ୍ରେ। ଆଚ୍ଛା, ତାହେଲେ ମ୍ୟାଡ଼ାମ୍ ଶେଷରେ ଆମେ ଆପଣଙ୍କ ଠାରୁ ଏଇଟା ବାର୍ତ୍ତା ମାଗିବୁ କି କ'ଣ ବାର୍ତ୍ତା ଦେବେ ଆମ ଯୁବପିଢ଼ିଙ୍କୁ, ଯେହେତୁ ଏଇଟା ହେଉଛି ଆମର ଯୁବବାଣୀ କାର୍ଯ୍ୟକ୍ରମ, ତାହେଲେ ଆମ ଯୁବପିଢ଼ିଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
0: ମୁଁ ବି ସେତିକି କହିବି, ତମେ ଜୁମ୍ବା କର, ୟୋଗା କର, ଜିମ୍ କର, ଷ୍ଟ୍ରେନ୍ଥ ଟ୍ରେନିଂ କର, କି କେଉଁ ବି ସ୍ପୋର୍ଟସ୍କୁ ଯାଅ, ଯେଉଁଠିକି ବି ଯାଉଛ, ଯେଉଁଠି ତମର ଇଚ୍ଛା ହେଉଛି ତମେ ସେଇଟା କର। ଜରୁରୀ ନାହିଁ କି ମୋତେ ଏବେ ମୋର ସିକ୍ସ ପ୍ୟାକ୍ ବନେଇବାର ଅଛି, କି ମୋତେ ଏବେ କେଉଁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିରେ ଗୋଟେ ହିଁ ପର୍ଟିକୁଲାର ଯିବାର, ତମକୁ ଯେଉଁଟା ଇଚ୍ଛା ହେଉଛି କର, ଏଇଟା ହେଉନି ଆଉ କିଛି ଟ୍ରାଏ କର, କାହିଁକିନା ଆମ ପାଖରେ ଅପସନ୍ସ ବହୁତ ସାରା ଅଛି।
1: ଆଜ୍ଞା,
0: କେବଳ ଖାଲି ଆଗରୁ ଯେମିତି ଥିଲା କି ଦୌଡ଼ା ହିଁ ଦୌଡ଼ିବେ, କବାଡ଼ିରେ ହିଁ କବାଡ଼ି ଖେଳିବେ, ଏବେ ବହୁତ ସାରା ଅପସନ୍ ଆସିଗଲାଣି। ଇଭେନ୍ ଆମ ସମ୍ବଲପୁର ଭଳିଆ ଜାଗାରେ ବି ବହୁତ ସାରା ଅପସନ୍ ଅଛି, ଯେଉଁଠିକି ବି ତମର ଇଚ୍ଛା ହେଉଛି ତମେ ସେଠିକି ଯାଅ। ତମେ ନିଜକୁ ଟେଷ୍ଟ କର କି ମୁଁ କେଉଁଥିରେ କେପେବୁଲ୍ ଅଛି ନା ନାହିଁ, ନିଜର ପୋଟେନ୍ସିଆଲ ଦେଖ, ଯଦି ଭଲ କରିପାରୁଛ ୱେଲ୍ ଆଣ୍ଡ ଗୁଡ୍, ଯଦି ହେଉନି ନେକ୍ସଟ,
1: ଆଜ୍ଞା
0: ବିଲକୁଲ ସେଇଟା ଟ୍ରାଏ କର। ଆଣ୍ଡ ହଁ, ଘରେ ବସିକି ମୋବାଇଲ ଚଲେଇବାଠୁ ତ ବେଟର ହିଁ କି ଭାଇ କିଛି ଆକ୍ଟିଭିଟିଜ୍ କର।
1: ଆଜ୍ଞା, ଆମେ ବି ମା ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କରୁଛୁ ଆପଣଙ୍କର ଇନଷ୍ଟିଚ୍ୟୁଟ୍ ଆହୁରି ଆଗକୁ ବଢ଼ୁ ଏବଂ ଆପଣ ଆଉଟ୍ ଅଫ୍ ଇଣ୍ଡିଆ ପରଫର୍ମ କରିକି ଆଉ ଥରେ ପୁଣି ଆକାଶବାଣୀ ସମ୍ବଲପୁରକୁ ଆସନ୍ତୁ। ମ୍ୟାଡ଼ାମ୍ ନମସ୍କାର।
0: ଥ୍ୟାଙ୍କ ୟୁ।
2: ଆଶା କରୁଛି ଶ୍ରୋତା ବନ୍ଧୁ, ସାକ୍ଷାତକାରଟି ଆପଣମାନଙ୍କ ପାଇଁ ଶିକ୍ଷଣୀୟ ହୋଇଥିବ ଆଉ ଆଗାମୀ ଦିନରେ ନିଜ ଜୀବନରେ ଏହାକୁ ସଦୁପଯୋଗ କରିବେ ବୋଲି ଆଶା କରୁଛି। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଗୋଟିଏ ଗୀତ। କଥାଚିତ୍ର ଚେନ୍ନାଇ ଏକ୍ସପ୍ରେସ, କଣ୍ଠ ସୁନିଧି ଚୌହାନ, ଅରିଜିତ ସିଂ ଓ ନୀତି ମୋହନ, ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ବିଶାଲ ଓ ଶେଖର।

ଜୁଲଫିକାର ଅଲୀ ଭୁଟ୍ଟୋ ହିମାଚଳ ପ୍ରଦେଶର ସିମ୍ଲାଠାରେ ଏହି ଚୁକ୍ତି ସ୍ୱାକ୍ଷରିତ କରିଥିଲେ। ଏହି ଚୁକ୍ତି ଉଭୟ ଦେଶ ମଧ୍ୟରେ ଶାନ୍ତି, ସହଯୋଗ ଓ ପାରସ୍ପରିକ ବିଶ୍ୱାସ ସ୍ଥାପନ କରିବାର ଏକ ପ୍ରୟାସ ଥିଲା। ଶ୍ରୋତାବନ୍ଧୁ, ସିମ୍ଲା ରାଜିନାମାକୁ ବୁଝିବା ପାଇଁ ଆମକୁ ଟିକିଏ ପଛକୁ ଫେରିବାକୁ ପଡ଼ିବ, କାହିଁକି ନା 1971 ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧର ପରିଣାମରେ ପୂର୍ବ ପାକିସ୍ତାନ ସ୍ୱାଧୀନ ହୋଇ ଏକ ନୂଆ ରାଷ୍ଟ୍ର ବାଂଲାଦେଶ ରୂପେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିଲା। ଯୁଦ୍ଧ ପରେ ଦୁଇ ଦେଶର ସମ୍ପର୍କ ବହୁତ ତିକ୍ତ ହୋଇଥିଲା। ଏପରି ସମୟରେ ଶାନ୍ତି ଫେରାଇ ଆଣିବା ଏବଂ ଭବିଷ୍ୟତରେ ଯୁଦ୍ଧକୁ ଏଡ଼ାଇବା ପାଇଁ ଏକ ଆଲୋଚନାର ଆବଶ୍ୟକତା ଅନୁଭବ କରାଯାଇଥିଲା। ସେହି ଆଲୋଚନାର ଫଳ ହେଉଛି ସିମ୍ଲା ରାଜିନାମା। ଏହି ସିମ୍ଲା ରାଜିନାମା ଆମ ଯୁବପିଢ଼ିମାନଙ୍କୁ ଏକ ଶିକ୍ଷା ଦେଇଥାଏ। ଆମ ବ୍ୟକ୍ତିଗତ ଜୀବନରେ ମଧ୍ୟ ମତଭେଦ ହୋଇପାରେ, କିନ୍ତୁ କ୍ରୋଧ କିମ୍ବା ବିବାଦ ବଦଳରେ କଥାବାର୍ତ୍ତା, ଧୈର୍ଯ୍ୟ ଓ ବୁଝାମଣା ଦ୍ୱାରା ସମସ୍ୟାର ସମାଧାନ କରିବା ସବୁଠାରୁ ଭଲ ଉପାୟ। ରାଷ୍ଟ୍ରସ୍ତରରେ ହେଉ କି ବ୍ୟକ୍ତିଗତ ସ୍ତରରେ, ଶାନ୍ତି ଓ ସହଯୋଗ ସବୁବେଳେ ଉନ୍ନତିର ଦ୍ୱାର ଖୋଲିଥାଏ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଉ ଗୋଟିଏ ଗୀତ। କଥାଚିତ୍ର କକ୍ଟେଲ, କଣ୍ଠ ନୀରଜ ଶ୍ରୀଧର ଓ କବିତା ସେଠ, ଗୀତ ଇର୍ଷାଦ କାମିଲ, ସଙ୍ଗୀତ ପ୍ରୀତମ।

ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ଼ SBIN

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ। ଗୀତ ରଚନା କରିଥିଲେ ନରେନ୍ଦ୍ର ବେହେରା, ସଙ୍ଗୀତ ଦେଇଥିଲେ ମଳୟ ମିଶ୍ର। କଣ୍ଠଶିଳ୍ପୀମାନେ ଥିଲେ ଶିବା, ଶ୍ୱେତା, ଶ୍ରୀନିବାସ ଓ ମହମ୍ମଦ ଅଜିଜ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 6:30 ଶୁଣିବେ ବିକାଶ ମନ୍ତ୍ର, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ବର୍ଷାଦିନିଆ କୁକୁଡ଼ାମାନଙ୍କର ଯତ୍ନ ଏ ସମ୍ପର୍କରେ ନବୀନ କୁମାର ଦାସଙ୍କ ସହ ଆଲୋଚନା ଶୁଣିବେ। 8:02 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଲିପିକା ମହାନ୍ତି ଓ ଭାସ୍କର ଚନ୍ଦ୍ର ପୁହାଣ। 8:15 ଶୁଣିବେ ଓଡ଼ିଆରେ ଆଲୋଚନା, କବି ବିନୋଦ ନାୟକଙ୍କର କବିତାର ପଲ୍ଲୀ ଚିତ୍ର ଏ ସମ୍ପର୍କରେ ଆଲୋଚନା କରିବେ ଭଗବାନ ପଟେଲ। 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 10:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିବେ କୁମୁଦିନୀ ପଟେଲ ଏବଂ ତାଙ୍କ ଦଳ। 10:30 ଶୁଣିବେ ଲଣ୍ଡନରେ ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ଅପ୍ଟ୍ୟୁବ୍ ଦିବାସୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିନୟ କୁମାର ସାମନ୍ତରାୟ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କଥା କୁହନ୍ତୁ, ବିଭିନ୍ନ ବଡ ବଡ ସଂସ୍ଥାର ମଧ୍ୟ ସେମାନଙ୍କୁ ଚାକିରିର ସୁବିଧା ମିଳୁଛି, ଏବଂ ଡିଏସ୍ପି ଭଳିଆ ପଦବୀରେ ରହିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏଭଳି ଗୋଟେ ଯୋଜନା କରିଛନ୍ତି। ତ ନିହାତି ଭାବରେ ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ଯେ ଆମର ଉପାନ୍ତ ଅଞ୍ଚଳରେ ବା ଆଦିବାସୀ ଅଧିବାସୀ ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାକୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ, ସ୍ଥାୟୀ ମାଧ୍ୟମରେ ହଉ, ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି, ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ଯେଭଳି ଆପଣ ଜାଣିଥିବେ ନୀରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି, ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ ରହିବ, ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି, ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳିମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢେଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢେଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

0: ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସମ୍ବାଦ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ IHC ମଧ୍ୟରେ ଏକ ବୃହତ୍ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ଏକ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ଥ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, SIR ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ 4 ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7 ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8 ଯେକୌଣସି ପ୍ରକାର ସଂଶୋଧନ କରିହେବ। SIR ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ

0: ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ, ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସ

0: ମହାସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ ଦୁଇଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟିକୋଣ ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ VBG ରାମଜୀ ଯୋଜନା ଜୁଲାଇ 1 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସ୍ବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10 ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋତ୍ସାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଲିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ବାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ

0: ସ୍ୱାଭାବିକ ଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମଦ୍ୱେଷେ ରାଷ୍ଟ୍ରତେ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢ଼ୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ବୃହତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ସ୍ୱାକ୍ଷରିତ ହେଲା 1,20,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବା ଲାଗି ପୁରୀ ନହେଲା ସମନ୍ୱୟ ବୈଠକ। ଏଥର ପୂରା ଖବର। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଉପସ୍ଥିତି 1,10,000 କୋଟି ଟଙ୍କାର ପୁଞ୍ଜି ନିବେଶ ଲାଗି ଆଜି ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଆଉ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ଭିତରେ ଗୋଟିଏ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ଲାଗି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଆଉ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକେ ବରଖସ୍ କରିବା ଲାଗି ଏହି ପ୍ରକଳ୍ପ ସାହାଯ୍ୟ କରିବା। ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କ ଲାଗି ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ତିଆରି କରବାର ସଫଲ ହୋଇଛି। 2036 ତକ ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଧୁନିକ ସମାବେଶୀ ଆଉ ଶିଳ୍ପ କ୍ଷେତ୍ର ଥି ଆଗଧାଡ଼ି ରାଜ୍ୟ ବନାବାର ଲାଗି ସରକାର ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ହମାରି ଓଡ଼ିଶା ସରକାର କା ଯୋ ଇପିକଲ ଅର୍ UAE କେ ସବସେ ବଡ଼େ ବିଜନେସ ଗ୍ରୁପ IHC କେ ବିଚ୍ ଏକ ଐତିହାସିକ MOU ସାଇନ ହୁଆ ହେ। ଓଡ଼ିଶା ମେ ଏକ ଆଲୁମିନିୟମ ପ୍ରୋଜେକ୍ଟ ପ୍ରତିଷ୍ଠା କରନେ କେ ଲିଏ ଓ MOU ସାଇନ କିଆ ଗିଆ ହେ। ୟାନି 1,00,000 କରୋଡ଼ ରୁପଏ ସେ ଅଧିକ କା ନିବେଶ ହମାରା ଓଡ଼ିଶା ମେ ନିବେଶ ହୋନେ ଯା ରହା ହେ।
0: ଏହି ପ୍ରକଳ୍ପ ଜରିଏ ରାଇଜେ ବକ୍ସାଇଟ୍ ଖଣିଜ କାମ ଆଲୁମିନା ରିଫାଇନିଂ ସ୍ମେଲ୍ଟିଂ ଅନୁସନ୍ଧାନ ଆଉ ଗବେଷଣା ଡିଜିଟାଲ ଭିତ୍ତିଭୂମିର ବିକାଶ ଆଉ ରାଇଜେ ଗୋଟିଏ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବା ଲାଗି ଏଥି ଚେଷ୍ଟା କରାଯିବା। ଶିଳ୍ପ ପ୍ରତିଷ୍ଠା ଜରିଏ ପାଖାପାଖି 53,500 ନିଯୁକ୍ତି ସୁଯୋଗ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମ ଥି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ 5-18 ବର୍ଷର ବୟସର ଛୁଆମାନଙ୍କର ଅସାଧାରଣ ଉପଲବ୍ଧିକେ ସମ୍ମାନିତ କରବାରକେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ଲାଗି ନାମାଙ୍କନ ପ୍ରକ୍ରିୟା ମୂଲ ହୋଇଛି। ଆବେଦନ ଦାଖଲ କରବାର ଶେଷ ତାରିଖ ଇ ମାସର 31 ରହିଛି। ଇ ନାମାଙ୍କନ ଖାଲି ଅନ୍ଲାଇନ୍ ପୋର୍ଟାଲ awards.gov.in ଜରିଏ କରାଯାଇପାରିବ ବୋଲି ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର କ୍ରୀଡ଼ା ସମାଜସେବା ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ପରିବେଶ କଳା ଆଉ ସଂସ୍କୃତି କ୍ଷେତ୍ରଟି ବହୁତ ଭଲ ପ୍ରଦର୍ଶନ କରିଥିବାର ଛୁଆମାନଙ୍କୁ ଦିଆଯାଏସି। ବିପଦପୂର୍ଣ୍ଣ ପରିସ୍ଥିତି

ଅସାଧାରଣ ସାହସିକତା ଦେଖାଇଥିବା ଛୁଆମାନଙ୍କୁ ଭିଲି ପୁରସ୍କାର ଦିଆଯାଏସି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଶୃଙ୍ଖଳିତ ଆଉ ଠିକ୍ ଭାବେ କରବା ଲାଗି ପୁରୀ ପୁଲିସ କାର୍ଯ୍ୟାଳୟନ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କର ଅଧ୍ୟକ୍ଷତାଥି ଗୋଟିଏ ଜରୁରୀ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଭକ୍ତମାନଙ୍କର ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡନ ଭିଡ଼ ଆଉ ଟ୍ରାଫିକ୍ ନିୟନ୍ତ୍ରଣ ଆଉ ସେବାୟତମାନଙ୍କର ସାଙ୍ଗେ ଠିକ୍ ହିସାବରେ ତାଲମେଲ ରଖବାର ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ବେଲକେ ଜରୁରୀକାଳୀନ ସେବା ଆଉ ଜନସଚେତନତା ଉପରେ ଖାସ୍ ଜୋର୍ ଦିଆଯିବା ବୋଲି ଶ୍ରୀ ସିଂ କହିଛନ୍। ବୈଠକଟି ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିର ଆଇବା 18 ତାରିଖ ବୈଷୟିକ ଯାଞ୍ଚ କରାଯିବା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଆଉ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ଏହି କାମ କରିବେ। ଏଥିଲାଗି ପୂର୍ତ୍ତ ବିଭାଗ ତରଫୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇକେ ଚିଠି ଜରିଏ ଜଣାଇ ଦିଆଯାଇଛି। ଫି ବଛର ରଥଯାତ୍ରା ବେଲ୍କେ ଗର୍ଭଗୃହ ଖାଲି ରହିଥିବାରୁ ତାର ଜରୁରୀ ମରାମତି ଲାଗି ଯାଞ୍ଚ କରାଯାଏସି। ତାର ଉତ୍ତରୁ ପର୍ଯ୍ୟବେକ୍ଷଣକେ ନେଇକରି ଗୋଟିଏ ବୈଠକ ହେବାର ସହିତ କମିଟିର ସୁପାରିଶ ଆଧାରଥି ନୀଳାଦ୍ରି ବିଜେ ଆଘୋନୁ ଜରୁରୀ ମରାମତି କାମ ପୂରା କରାଯିବା। ସିଆଡ଼େ ରଥ ଖଳାଥି 3 ରଥ ତିଆରି କାମ ଜାରି ରହିଛି। ବେଢ଼ା ତିଆରି କାମ ଶେଷ ହୋଇଥିବାର ବେଳେ ସେ ତାକେ ରଥଥି ଲଗାଯିବା। ରଥର କଳସ, ବେଦୀ, ସିଂହାସନ କାମ, ହଂସପଟା, କନ୍ୟାପଟା, ଠେକେରା ବାଡ଼ ବୁଲାଯିବା ଆଉ ମଣ୍ଡଳୀ କାମ ବାକି ରହିଛି। 3 ରଥଥି ଚିତ୍ରକର ସେବକମାନେ ରଙ୍ଗ ଦେବାର କାମ କରୁଛନ୍। ଦର୍ଜି ସେବକ କପଡ଼ା କାମର ଅନୁକୂଲ କରିଛନ୍ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଇଜେ ଚଲତି ଆର୍ଥିକ ବଛରର ପହିଲା ଖେପ ପୋଷଣ ଅଭିଯାନ ଓ ଜନ ଉତ୍ସବ ମୂଲ ହୋଇଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହ ଭାଗିତାଥି ଇତାର ଆୟୋଜନ କରାଯାଉଛି। ଜନମନୁ 6 ବଛର ତକ ସବୁ ଛୁଆମାନଙ୍କର ମା ବାପା ଆଉ ଯତ୍ନ ନେଉଥିବା ଲୋକକୁ ପାଖର ଅଙ୍ଗନବାଡ଼ି କେନ୍ଦ୍ରନ ନିଜର ଛୁଆର ଓଜନ ଆଉ ଉଚ୍ଚତା ମାପ କରବାରକେ ବିଭାଗ ତରଫୁ ଅନୁରୋଧ କରାଯାଇଛି। ଉତ୍ସବଥି ଛୁଆମାନଙ୍କର ପୋଷଣ ସ୍ଥିତି ଚିହ୍ନଟ ଉତ୍ତରୁ ଦରକାରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରଥି ଯତ୍ନ ନିଆଯିବା। ବାଦ ପଡ଼ିଯାଇଥିବାର କି ଅପହଞ୍ଚ ଆଉ ଦୁର୍ଗମ ଇଲାକାନ ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ମାପବାରକେ ସୁନିଶ୍ଚିତ କରାଯିବାରକେ ଇଥି ଲକ୍ଷ୍ୟ ରଖାଯାଇଛି। ପୋଷଣ ଅଭିଯାନ ଗଲାକାଲିଠାନୁ ମୂଲ ହୋଇଥିବାର ବେଲେ ଇଟା ଆଇବା 25 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ ଆଜ ବାହାରିଛି। ଉଚ୍ଚଶିକ୍ଷା ବିଭାଗ ତରଫୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ନିଜର ଫଳାଫଳ ଦେଖିପାରିବେ। ଏ ବର୍ଷର 50 ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଥିଲାଗି 58,613 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ 53,905 ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବାର 132 ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ଲାଗି 32,309 ସିଟ୍ ରହିଛି। ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଆଧାରଥି ଏସବୁ ସିଟ୍ ଲାଗି ନାଁ ଲେଖା ହେବା। ଆଡମିସନ ବାବଦ ସମୟ ସୂଚୀ ଖୁବ୍ ଜଲ୍ଦି ସାମ୍ସ ପୋର୍ଟାଲଥି ମିଳିବା ବୋଲି ବିଭାଗ ତରଫୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଇଷ୍ଠାନୁ ମୂଲ ହୋଇଛି। ପରୀକ୍ଷା ଆଇବା 10 ତାରିଖ ତକ ଚାଲବା। 251 କେନ୍ଦ୍ରନ ଏହି 2 ପରୀକ୍ଷା ହେଉଛି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟନ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ହୋଇଯାଇଛି। ପର୍ଯ୍ୟଟନ ବିଭାଗ ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଲକ୍ଷ୍ମୀ ପୁରାଣର ସାହିତ୍ୟିକ ସାଂସ୍କୃତିକ ଆଉ ସାମାଜିକ ମହତ୍ୱ ବାବଦେ ଆଲୋଚନା କରିଛନ୍। ନାରୀ ସଶକ୍ତିକରଣ ଆଉ ସାମାଜିକ ସମାନତାର ବାର୍ତ୍ତା ବାବଦେ ବିଶିଷ୍ଟ ଗବେଷକ ଆଉ ବକ୍ତାମାନେ ମତ ରଖିଛନ୍। କାର୍ଯ୍ୟକ୍ରମଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ ଉପସ୍ଥିତ ଥିଲେ। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆନୁଥିବାର ପେଶାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷର ପୂର୍ତ୍ତି ଅବସରରେ 1994 ଜୁଲାଇ 2 ତାରିଖ ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। କ୍ରୀଡ଼ା ସାମ୍ବାଦିକତାର ଇତିହାସକେ 1800 ମୂଲ ହୋଇଥିଲା। 1920 ବେଲ୍କେ ଇଟା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ହେବାର ମୂଲ କରିଥିଲା। କ୍ରୀଡ଼ା ସାମ୍ବାଦିକତା ଇହାଛିନିର ସମ୍ୟାଥି ସାମ୍ବାଦିକତା ପେସାର ଗୋଟିଏ ପ୍ରମୁଖ ଲୋକପ୍ରିୟ ଅଂଶ ହୋଇଛି। ମନୁଷ୍ୟ ଜୀବନ୍ତି ଖେଲର ପ୍ରାସଙ୍ଗିକତାକେ ଆଉ ଦରକାରକେ ଲୋକଲୋଚନକେ ଆନବାର୍ଥି କ୍ରୀଡ଼ା ସାମ୍ବାଦିକମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛେ ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାରୀ ଖବର ସଂଗ୍ରହ। ଏ ବାବଦେ କ୍ରୀଡ଼ା

0: ଜ୍ଞାନରଞ୍ଜନ ମିଶ୍ର ତାଙ୍କର ପ୍ରତିକ୍ରିୟା ଥି କହିଛନ୍।
1: ଦେଖୁନ ଆଗରୁ ସାମ୍ବାଦିକ ମାନଙ୍କର ଏନ୍ତା କ୍ଲାସିଫିକେସନ ନାଇଁ ଥାଇ, ପ୍ରାୟ ସାମ୍ବାଦିକ କହିଲେ ସବୁ ପ୍ରକାର ସାମ୍ବାଦିକତା କରୁଥିଲା ଜଣେ ସାମ୍ବାଦିକ, କିନ୍ତୁ ସମୟକ୍ରମେ ସବୁ ବିଭାଗ ଅନୁଯାୟୀ ଅଲଗା ଅଲଗା ହେଲା, ଆଉ ସେଇ କ୍ରମରେ କ୍ରୀଡ଼ା ସାମ୍ବାଦିକ ଗୋଟେ ସ୍ୱତନ୍ତ୍ର ବିଭାଗ ହେଲା। ଆମର ସବୁ ଖବରକାଗଜ ସବୁ ଟେଲିଭିଜନ ମାନଙ୍କରେ ସ୍ୱତନ୍ତ୍ର କ୍ରୀଡ଼ା ସାମ୍ବାଦିକ ମାନେ ରହିଲେ, ଯେଉଁମାନେ କି ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ଖେଳାଳି ମାନଙ୍କର କ୍ୟାରିୟର ଆଉ ତାଙ୍କର ପ୍ରୋଫାଇଲ କେ କଭର କହିଲେ। ଆମର ଓଡ଼ିଶାର ବି ଏବେ କ୍ରୀଡ଼ା ସାମ୍ବାଦିକ ମାନଙ୍କର ବହୁତ ଗୁଡ଼ିଏ ସଂଖ୍ୟା ହେଲାନ, ଆଉ ଓଡ଼ିଶାରେ ବି କ୍ରୀଡ଼ା ସାମ୍ବାଦିକ ସଂଘ ଅଛେ। ଆଜି କ୍ରୀଡ଼ା ସାମ୍ବାଦିକତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।
0: ଢେଙ୍କାନାଳ ନଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷା ବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବାକାଲି ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର, ଆଉ 17 ତାରିଖ IIMC ଢେଙ୍କାନାଳ ପରିସରନ ସ୍ପଟ୍ ଆଡମିସନ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବର ଥି ଯୋଗାଯୋଗ କରିପାରିବେ। ପାଣିପାଗ, ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇଟା ଘନୀଭୂତ ହୋଇକରି ଆଇବା କାଲି ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବତି ଆଇବା 7 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୁଲହଡ଼ା ଜିଲ୍ଲାକେ ସତର୍କ କରାଯାଇଛି। ଶେଷ ମୁଖିଆ ଖବର ଫେରଗାଏ, ରାଇଜେ ବୃହତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସ୍ୱାକ୍ଷରିତ ହେଲା 1,20,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମ୍ନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ। ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
1: ଯେ ନୟେ ସାଥୀ ଇସ୍ ଫୋରମ୍ କେ ସାଥ ଜୁଡ଼ ରହେ ହୈଁ, ମୈଁ ଉନ୍ହେଁ ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦିକ ବଧାଇ ଦେତା ହୁଁ। ଫ୍ରେଣ୍ଡ, ଭାରତ ଜାପାନ ସମ୍ବନ୍ଧ ବାକି ବହୁତ ସ୍ପେଶାଲ ହେ। ହମାରି ଇକୋନୋମିକ ପାର୍ଟନରସିପ କି ସଫଳତା କେ କଇ ଉଜ୍ଜଳ ଉଦାହରଣ ହେ। ଅଭି ଅଭି ହମନେ ହରିୟାଣା କେ ଖରଖୋଦା ମେ ମାରୁତି ସୁଜୁକି କେ ନୟେ ପ୍ଲାଣ୍ଟ କା ଉଦ୍ଘାଟନ କିୟା। ଜବ ଜାପାନ କି ଏକ୍ସପର୍ଟିଜ ଔର ଇନଭେଷ୍ଟମେଣ୍ଟ ଭାରତ କେ ସ୍ପିଡ ଔର ସ୍କେଲ କେ ସାଥ ଜୁଡ଼ତି ହେ ତୋ ପୁରି ଦୁନିଆ କୋ ଫାଇଦା ହୋତା ହେ।
0: ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3ଟି ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର ଚତୁର୍ଥ ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120ରୁ ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରି ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ତାରିଖରେ ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବା ବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି ଆଗାମୀ 6ରୁ 12 ମାସ ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ବର୍ଷର ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ

0: ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,1,673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟଦ ଅଲ୍ଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍ପରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍ପରକୁ ଭେଟିବେ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଗକୁ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ, ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
1: ଖଣିଜ ସମ୍ପଦ ବହୁଳ ଏ ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ୍ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ। ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
0: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ THI ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ THR ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ PM କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି PM କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5 ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ହେଲେ ତାଙ୍କର ଆର୍ଥିକ ଅବସ୍ଥାକେ ଆଉ ଟିକେ ଉପରକେ ନେବାର୍ ଲାଗି ବଦଲେଇ ଉଦଲିକରି ସେମାନେ ନାନା ରକମର ଚାଷ୍ କରିଥିସନ୍। ଯେନ୍ତାକି କିଏ ଫୁଲ ଚାଷ୍ କରିଥିସି ତ କିଏ ପନିପରିବା ଚାଷ୍ କରିଥିସି ତ ତାର୍ ସାଙ୍ଗେ ସାଙ୍ଗେ କିଏ ଗାଏ ଛେଲ୍ ମେଢ଼ା ଏନ୍ତା ରଖିଥିସନ୍ ଆର୍ କିଏ କିଏ ବି କୁକୁରା ମାଛ ଏନ୍ତା ବି ଚାଷ୍ କରିଥିସନ୍ ବତକ ପାଳନ ବି କରିଥିସନ୍। କେନ୍ସି ବି ଚାଷ୍ଟେ କଲେ ତା ଯଦି ଯତ୍ନ ଠିକ୍ ହିସାବେ ନେବେ ବୋଲେ ସେନୁ ଚାଷୀ ଭାଇ ବହିନମାନେ ଯେତିକି ଖର୍ଚ୍ଚା କରିଥିବେ ସେନୁ ନିଶ୍ଚୟ ଲାଭ ପାଇପାରିବେ। ହେନ୍ତା ଯେନ୍ ଚାଷୀ ଭାଇ ବହିନମାନେ କୁକୁଡ଼ା ଚାଷ୍ କରିଛନ୍ ସେମାନେ ତାହାର ଯତ୍ନ ପାତନ ବର୍ଷା ଦିନେ କେନ୍ତା ହିସାବେ ନେବେ ସେ ବାବଦେ ଆଲୋଚନା କର୍ମା। ଆଜି ଆମର ଆଲୋଚନାର ବିଷୟଟା ଅଛେ ବର୍ଷାଦିନେ କୁକୁଡ଼ାମାନଙ୍କର ଯତ୍ନ। ଏ ବିଷୟଟି ଆଲୋଚନା କରିବା ଲାଗି ଆସିଛନ୍ ଡକ୍ଟର ନବୀନ କୁମାର ଦାସ, ଆଜ୍ଞା ମ୍ୟାନେଜର ସ୍ପେଶାଲ ପୋଲଟ୍ରି ୟୁନିଟ୍ ଚିପ୍ଲିମାନ ଅଛନ୍। ଆଜ୍ଞା ଆପଣଙ୍କୁ ଆମର ବୈଠକିକେ ସ୍ୱାଗତ କରୁଛୁ, ଜୁହାର।
1: ଧନ୍ୟବାଦ ମ୍ୟାଡମ୍। ଆମର ଯେତିକି ବି ଚାଷୀ ଭାଇ ବହିନ ମାନେ ଆମର ଏଇ ବୈଠକିକେ ଶୁଣୁଛନ୍, ମୁଇଁ ତାଙ୍କୁ ଗୁରୁଦୁଟେ ଜୁହାର କର୍ମି।
0: ଆଜ୍ଞା ଆଜ୍ଞା, ଆମକେ ପହିଲା କହୁଁ ଯେ ବର୍ଷା ଦିନେ କାଁ ହେଲା ଯେ କୁକୁଡ଼ାମାନଙ୍କେ ଜହ କରି ଅଲଗା ଗୋଟେ ଧ୍ୟାନ ଦେବାର ଲାଗି ପଡ଼ବା, ବାକି ବେଲେ ଗୋଟେ ଅଲଗା ଧ୍ୟାନ ଦେବେ ଅଲଗା ହିସାବେ ଯତ୍ନ କରିବେ, ହେଲେ ବର୍ଷା ଦିନେ ସେମାନଙ୍କେ ପୁରା କାହିଁକି ଜହ ଧ୍ୟାନ ଦେବାର ଲାଗି ପଡ଼ବା, ସେ ବାବଦରେ ଟିକେ ଆମର ଚାଷୀ ଭାଇ ବହିନ ମାନଙ୍କେ ବୁଝେଇକିରି କହିଦେଉଁ।
1: ଆପଣମାନେ ତ ଦେଖୁଥିବେ ଖରା ମାସ ଥିବା ଆମର ଏ ସମ୍ବଲପୁର ଏରିଆରେ ଯେତେବେଳେ ଖରା ମାସ ଥିସି ତାପରେ ଆମେ ଶୀତଳ ଷଷ୍ଠୀ ମନାସୁଁ। ଶୀତଳ ଷଷ୍ଠୀ ହେଲା ପରେ ଆପଣ ଦେଖିବେ ସାଙ୍ଗେ ସାଙ୍ଗେ ଆମର ଯେନ୍ ତାପମାତ୍ରା ବାୟୁରେ ଥିବା ସେଟା ସାଙ୍ଗେ ସାଙ୍ଗେ କମିଯିବା, ସବୁଆଡ଼େ ବର୍ଷା ଆରମ୍ଭ ହେଇଯିବା ଆଉ ଥଣ୍ଡା ହେଇଯିବା। ଆଉ ଏଇ ଟାଇମ୍ରେ ଆପଣ ମାର୍କ କରିବେ କି ସମସ୍ତଙ୍କୁ ଟିକେ ଜ୍ୱର ତପ୍ ହେସି, କାହାକେ ଜ୍ୱର ହେସି, କାହାକେ ଖାସି ହେସି, କାହାକେ ଝାଡ଼ା ହେସି।
0: ଋତୁ ବଦଳିଲା ବୋଲିକରି ଦେହପାର ବି ଟିକେ ଖରାପ ହବ,
1: ଋତୁ ବଦଳିବା ବେଳେ ଦେହପା ସିଓର ଖରାପ ହବ। ଆଉ ଇ ମେଟରରେ କାଣ ହେ କି ଇ ମେଟରରେ ଆକ୍ଚୁଆଲି କୁକୁଡ଼ାମାନେ ବହୁତ ସେନ୍ସିଟିଭ୍ ଆନ୍ ଆମର ମଣିଷମାନଙ୍କ ନୁ କିମ୍ବା ଆଉ ଅନ୍ୟ ଯେତିକି ବି ଆମର ପଶୁମାନେ ଅଛନ୍, ଧରୁନ୍ ଗାଈ ହେଲା କି ଆମର ଛେଳି ମେଣ୍ଢା ଯାହା ବି ହେଲେ, ଏଇସବୁ ଜିନିଷରେ କୁକୁଡ଼ାମାନେ ବହୁତ ସେନ୍ସିଟିଭ୍ ଆନ୍। କାଁ ହେଲେ ବେଲେ ତାଙ୍କ ଟେମ୍ପରେଚର୍ ରେଗୁଲେଟରିଂ ଯେନ୍ ତାର ବଡ଼ିରେ ଯେନ୍ ମେକାନିଜମ୍ଟା ଥିସି, ମାନେ ଯେନ୍ ତାଙ୍କ ତାପମାତ୍ରାକେ ଯେ କମ୍ କରିବା କି ବେଶୀ
0: ନିୟନ୍ତ୍ରଣ
1: କରିବା, ସେଟା ଏତେ ଭଲସେ ଡେଭଲପ୍ ନାଇଥାଏ। ମେନ୍ଲି ଛୋଟ ଚିଆମାନଙ୍କର ଭଲସେ ଡେଭଲପ୍ ନାଇଥାଏ। ଆଉ ଏଥିର୍ ଲାଗି ସେମାନେ ସ୍ପେଶିଆଲ ଆମେ ତାକେ ଯତ୍ନ କରିବାକୁ ପଡ଼ବା, ଯେତେବେଳେ ଆମର ଖରା ମାସ ଆମେ ଜଷ୍ଟ ବର୍ଷା ମାସକେ ସିଫ୍ଟ କର୍ମା, ଏ ଟାଇମ୍ରେ ଆମକୁ ସ୍ପେଶିଆଲ ଯତ୍ନ କରିବାକୁ ପଡ଼ବା।
0: ମାନେ ପୁରା ହିସାବରେ କହିବାର୍ ଲାଗି ଗଲେ ସେମାନଙ୍କର ଶରୀରଟା ଯେନ୍ଟା ତାପ ନିୟନ୍ତ୍ରଣ କରସି ସେଟା ଟିକେ କମ୍ ହେ, ତ ହେଥିଲାଗି ସେମାନଙ୍କୁ ସ୍ପେଶିଆଲ ଯତ୍ନ ମାନେ ଅଧିକା ଯତ୍ନ କରିବାର୍ ଲାଗି ପଡ଼ବା। ଏଟା ତ ବହୁତ ବଢ଼ିଆ କଥା ଆଜ୍ଞା। ହେଲେ ଇ ଯେନ୍ କୁକୁଡ଼ାମାନଙ୍କେ ଆନ୍ବାର୍ ଲାଗି ଗୋଟେ ଚାଷୀଟା ଆଣିକରି ତାର ରଖ୍ବା ଚାଷ୍ କର୍ବାର୍ ଲାଗି ପାଲ୍ବାର୍ ଲାଗି ତ କେନ୍ କେନ୍ ଜିନିଷ୍କେ ଟିକେ ଧ୍ୟାନ ଦେବା ସେ ବାବଦେ ଟିକେ କହିଦଉ।
1: ଦେଖୁନ୍ ଆମର କୁକୁଡ଼ା କେନ୍ତା ବାହାରସନ୍, କୁକୁଡ଼ା ବାହାରସନ୍ ଗୋଟେ ହେଚେରୀ ୟୁନିଟ୍ରୁ। ହେଚେରୀ ୟୁନିଟ୍ ମାନେ ଗୋଟେ ମେସିନ୍ ଥିସି, ଯେନ୍ତା ମା ଆମର ଯେନ୍ତା ଆମର କୁକୁଡ଼ା ଯେନ୍ତା ଆମର ହେନ୍ ଥିସି, ମାଇ ଯେନ୍ତା ଛୁଆ ଫୁଟାସି ଅଣ୍ଡାରୁ, ହେନ୍ତା ଗୋଟେ ମେସିନ୍ ଥିସି, ସେ ମେସିନ୍କେ ଆମେ ହେଚେରୀ କହେସୁଁ।
0: ଆଜ୍ଞା,
1: ସେନୁ ଦୁଇଟା ମେସିନ୍ ଥିସି, ସେ ମେସିନ୍ରେ ଆମେ ଅଣ୍ଡା ବସେଇକିରି ଅଣ୍ଡା ଫୁଟେଇକିରି 21 ଦିନ ଆମେ ସେଥିରେ ଛୁଆ ସେନୁ ବାହାରସି।
0: ଆଜ୍ଞା,
1: ତ ସେ ଜାଗାରୁ ଯେତେବେଳେ ଆମେ ଯେନୁ ପାଲ୍ମା ସେନ୍କେ ଆନ୍ମା, ସେ ଟାଇମ୍ରେ ବହୁତ ଚାନ୍ସେସ୍ ଥିସି କୁକୁଡ଼ାମାନେ ଭିଜିବାରଟା ପହିଲା କଥା। ଯଦି ଆପଣ ଗାଡ଼ିରେ ଆଣୁଥିବେ କି ବାଇକ୍ରେ ଆଣୁଥିବେ କି ସାଇକେଲ୍ରେ କମ୍ ଆଣୁଥିବେ, ପହିଲା କଥା ଥିସି ବହୁତ ଭିଜିବାର ବହୁତ ଚାନ୍ସ ଥିସି। ଆଉ ସେକେଣ୍ଡ କଥା ଥିସି ଯେହେତୁ ଆମର ବର୍ଷା ଦିନେ ଇଲେକ୍ଟ୍ରିସିଟିର ପ୍ରୋବ୍ଲେମ୍ ହେସି, ତ ସେ ଯେନ୍ ହେଚେରୀ ୟୁନିଟ୍ରେ ଲାଇନ୍ଟା ପ୍ରାୟ ଯିବା ଆସିବା କରସି, କେତେବେଳେ ପଲେଇ ଯାଇଥିବା, ଜେଣ୍ଟର ନାଇଁ ଚଲା ହେଇଥିବା, କି ଯେନ୍ କୁକୁଡ଼ାମାନେ ବାହାରସନ୍ ସେମାନେ ଠିକ୍ସେ ବି ନାଇଁ ବାହାରନ୍, କିଏ ଦୁର୍ବଳ କୁକୁଡ଼ାଟେ ବାହାରବା, ଦୁର୍ବଳ ଛୁଆଟେ ବାହାରବା, ତ ଆମେ ତାକେ ଛାଟିକିରି ଆଣବା କଥା, ଆମେ ତାକେ ବାଛିକିରି ଯେନ୍ଟା ଭଲ ଭଲଟା ମାନେ ଯେନ୍ଟା ସୁସ୍ଥ ସେମାନଙ୍କୁ ଆଣବା କଥା। ଆଉ ଆଣିଲା ବେଳେ ବି ଆପଣ ମାନେ ସବୁବେଳେ ଧ୍ୟାନ ଦେବାର କଥା କି ଆମେ ତାକେ ଢାପିକିରି ଆଣମା, ଧରୁନ୍ କିଛି ଗାଡ଼ିରେ ଆଣୁଛୁ ବୋଲେ ଆମେ ତା ଉପରେ ଗୋଟେ କିଛି କଭରିଂ ଥିବା, କିଛି କ୍ଲୋଜ୍ ମାନେ ଜାଗାରେ ଆମେ ତାକେ ଆଣମା, ଆଉ ବର୍ଷା ହେଇଥିଲେ ନାଇଁ ହେଉଥିବା ହେଇଥିଲେ ଆଣମା, ଆମେ ତାଙ୍କୁ ବେସିକାଲି ନାଇଁ ଭିଜାବାର କଥା।
0: ହଁ, ଚେଷ୍ଟା କରିବେ ଯେନ୍ତା ଚାଷୀ ଭାଇମାନେ ଯେ ସେମାନେ
1: ଭିଜବାର ନାଇଁ କଥା, ଆଉ ଯଦି ବେଶୀ ପବନ ଦେଉଛେ ତାଙ୍କ ଦେହ ବେଶୀ ପବନ ବି ନାଇଁ ପାଇବାର କଥା, ଏଇଟା ଆପଣ ମାନେ ଅଲଗା ଧ୍ୟାନ ଦେବାକେ ପଡ଼ୁଛି।
0: ହଁ, ଯେହେତୁ ସେମାନେ ପୁରା ବାହାରିଥିସନ୍, ତାଙ୍କର ବଡ଼ିଟା ନିଶ୍ଚୟ ତାଙ୍କ ଶରୀରଟା ଗରମ ଥିବା, ବୋଲେ ହଠାତ୍ କିନା ଯଦି ଉଦା ହେଇଯିବେ କି ଭିଜିଯିବେ ବୋଲେ ନିଶ୍ଚୟ ସେଟା
1: ଅସୁବିଧା ହେବ। ଆଜ୍ଞା, ଆଉ ଆପଣ ଆଣବାର ଆଗରୁ ମାନେ ଯେତେବେଳେ ଆପଣଙ୍କର ମାନେ ଯେନ୍ ରଖିସନ୍ କି ଯେତେବେଳେ ମାନେ ସେ ଚିଆମାନେ ଆସିବେ ବି ସେଇ ଟାଇମ୍ରେ ବି ଆପଣ ବହୁତ ମାନେ ଯତ୍ନ ଦେବାକୁ ପଡ଼ିବ। ଆପଣ ସାଙ୍ଗେ ସାଙ୍ଗେ ତାକୁ ଛାଡ଼ିଦେବେ କି ସାଙ୍ଗେ ସାଙ୍ଗେ ପାଣି ପିଇଦେବେ ବୋଲେ ବି ପ୍ରୋବ୍ଲେମ୍, ତାଙ୍କୁ ଘଣ୍ଟେ ଅଧେ ତାଙ୍କୁ ଆପଣ ପହିଲା ସେଟେଲ୍ ହେବା ଲାଗି ଦେବେ, ତାଙ୍କୁ କିଛି ତାପମାତ୍ରା ଦରକାର ପଡ଼ୁଛି, କିଛି ବଲ୍ରେ ରଖିବେ କି କିଛି ଯଦି ଖରା ତଳେ ଖରା ରଖିବେ ନହେଲେ ଆପଣ ବଲ୍ର ପ୍ରୋଭିଜନ୍ ଥିବା, ବ୍ରୁଡିଙ୍ଗ ଆମେ ଯାହା କହୁଛୁ ବଲ୍ ତଳେ ରଖିବେ, ଆମର ସେ ଯେନ୍ ଆଗର ସେ ହଲଦିଆ ବଲ୍ ଯେନ୍ 100 ୱାଟ୍ 200 ୱାଟ୍ ସେ ବଲ୍ରେ ରଖିବେ, ସେମାନେ ଟିକେ ସେଙ୍କି ହେବେ, ତାପରେ ଆପଣ ତାଙ୍କୁ ସେ ବ୍ରୁଡର ୟୁନିଟ୍ ରଖିକି ତାପରେ ଆପଣ ଛାଡ଼ିବେ। ତ ଏଇଟା ଆମକୁ ସ୍ପେଶିଆଲ ଧ୍ୟାନ ଦେବାର କଥା ଯେତେବେଳେ ଆମେ ଚିଆମାନଙ୍କୁ ହେଚେରୀରୁ ଯେନୁ ପାଲ୍ମା ସେନ୍କେ ଆଣବାର
0: ଆଣବାର ପଡ଼ିବା। ଏଇଟା ଚିଆମାନଙ୍କେ ଯେନ୍ତା ଆଣିବେ ସେ କଥା କହିଲେ, ଯେଉଁ ସେ ଜାଗାଟା କେନ୍ତା ହେଇଥିବାର କଥା ଆଜ୍ଞା, ଯେନ ଚିଆମାନଙ୍କେ ରଖିବେ ସେ ଜାଗାଟା ଟିକେ ତ ଯାହା ହେଲେ ବି ନିଶ୍ଚୟ ସେମାନଙ୍କେ ସୁହାଲା ଲେଖେ ହେଇଥିବାର କଥା, ତ କେନ୍ତା ହେବା ସେଟା
1: ଆକ୍ଚୁଆଲି କାଣା ହେସି ଦେଖୁନ୍, ଆମେ ଯେତେବେଲେ ଗୋଟେ ସେଟ୍ରେ କିମ୍ବା ଗୋଟେ ଗୁହାଲ ଆମେ ଯାଇ କହୁଛୁ, ସେ ଗୁହାଲରେ ଆମେ ଯେତେବେଳେ ଗୋଟେ କୁକୁଡ଼ାମାନଙ୍କୁ ରଖମା, ତା ଦୁଇ ସାଇଡ଼୍ରେ

0: ଥିସି ପାଖାପାଖି 4 ଫୁଟ ଲେଖା। ତ ବର୍ଷା ଦିନ କାଣା ହେଇଛି ନା ସେ ବାଟୁ ପ୍ୟାନ୍ ଛିଟକିକିରି ଭିତରକୁ ଆଇବାର ବହୁତ ଚାନ୍ସେସ୍ ଥିସି। ତ ସେଟା ସେ ଭିତରେ ପଡ଼ିକିରି ସ୍କୁଲମାନଙ୍କୁ ସେଟା କ୍ଷତି କରିବା। ତ ଆମେ ତାକେ ବେସିକାଲି କାଁ ଆମେ ତାକେ ଆମେ ପାଲରେ କଭର କରିଦେସୁ,
1: ଜାଲିମାନଙ୍କୁ
0: ହଁ ଢାପିଦେମା, ପାଲରେ କଭର କରିଦେମା, ଯେତେବେଳେ ବର୍ଷା ହେବା ସେଟା କଭର କରିଦେମା। ବର୍ଷା ନାଇଁ ହେଲା ସେଟା କିନ୍ତୁ ଆପଣ ଖୋଲିବେ, ନାଇଁ ଖୋଲିବେ ଯଦି ତାର ଯଦି ମାନେ ପବନଟା ଯଦି ଏପଟ ସେପଟ ନାଇଁ ହେବା ବେଲେ ବି ଅସୁବିଧା ହେବ। ତ ସେଟା ଆମେ ଧ୍ୟାନ ଦେଇକି ଆମେ ପାଲରେ ଢାପିଦେବା କଥା। ସେକେଣ୍ଡ ହେଲା ବ୍ରୁଡିଂ, ବ୍ରୁଡିଂ ବୋଲେ ଲାଇଟ୍ ଦେବା କଥା ତାଙ୍କୁ। ଲାଇଟ୍ ବେଲେ ଦେଖୁନ୍, ଆମେ ତ ଟେମ୍ପରେଚର୍ ମାପାଟା ଆମର ଛୋଟ ଚାଷୀ ମାନେ ଯେଉଁ ଅଛନ୍ତି ତାଙ୍କ ତ ଅସୁବିଧା ହେ। ଯଦି ଦେଖିବେ ଆପଣ ଚିଆ ମାନେ ଗୋଟିଏ ଜମା ହେଇଯାଉଛନ୍ ବୋଲେ ଆପଣ ଭାବିବେ କି ତାହେଲେ ଲାଇଟ୍ ଟିକେ ବେଶୀ ଦରକାର। ତ ବଲ୍ ମାନେ ଆପଣ ଯେଉଁ ଲଗେଇଥିବେ ସେ ବଲ୍କେ ଟିକେ ତଲ୍କି ଆଣିବେ, କିନ୍ତୁ ତଲ୍କି ଆଣିବେ ନହେଲେ କାଁ କରିବେ ନା ଆପଣ ସେ ନମ୍ବର ଅଫ୍ ବଲ୍ସ ତାର ବଢ଼େଇ ଦେବେ। ନମ୍ବର ଅଫ୍ ବଢ଼େଇ ଦେଲେ ସେମାନଙ୍କୁ ସଫିସିଏଣ୍ଟ ତାପମାତ୍ରା ମିଳିବ, ହଁ ଉଷୁମଟା ମିଳିବ। ଦେଖିବେ ଯେତେବେଳେ ସେମାନେ ଦୂରକେ ଦୂରକେ ପଲଉଥିବେ, ସେ ବଲ୍ର ବାହାରକେ ପଲଉଥିବେ, ଆପଣ ବଲ୍ଟାକେ ଆଇତର ଲିଭେଇ ଦେବେ, ନହେଲେ ତାକେ ଟିକେ ଉପରକେ ନେଇଯିବେ ବେଲେ ସେମାନଙ୍କୁ ଠିକ୍ ଟେମ୍ପରେଚର ସେମାନେ ରହିବେ, ଏଇଟା ଧ୍ୟାନ ଦେବା କଥା। ଆଉ ଓଭରହେଙ୍ଗ ଆମେ ଏନ୍ କରୁଛୁ, ଓଭରହେଙ୍ଗ ମାନେ ଧରୁନ୍ ଗୋଟେ ଆମର ଗୋଟେ ଗୁହାଳଟେ ଅଛି, ଗୁହାଳର ବାହାରକେନ୍ ବାହାରିଥିସି ମାନେ କାଥିରୁ ବାହାରକେନ୍ ବାହାରିଥିସି, ତାହାକେ ଆମେ ଟିକେ ଯେନ୍ତା ହେଲେ ବି ମିନିମମ୍ ଆମେ 1.5 ଫୁଟ ରଖବାର କଥା। ଆପଣ ଯଦି ବନାଲଟା 1.5 ଫୁଟ ନାଇଁ ରଖିଥିବେ ବେଲେ ବର୍ଷା ପାଣି ହଁ ପ୍ୟାନ୍କେ ଛିଚିରିବାଟା ବହୁତ ଜରୁରୀ ଅଛେ। ଆଉ ଥାର୍ଡ ଜିନିଷ ହେଲା ଆମେ ଗୋଟେ ହାଇଟ୍, ପ୍ଲିନ୍ଥ ହାଇଟ୍ଟା ଆମେ ଠିକ୍ ରଖବା କଥା। ଆମର ଯେନ୍ ତଳେ ହାଇଟ୍ ଅଛେ ସେ ହାଇଟ୍ଟା ବି ଆମେ ମିନିମମ୍ 3 ଫୁଟ ରଖବା କଥା। ଆପଣ ତାକୁ ତଳିଆ ଯଦି କରିଦେଇଥିବେ ବେଲେ ସେନୁ ବି ପ୍ୟାନ୍ ଛିଚିବାର ବହୁତ ଚାନ୍ସ ଅଛେ। ତ ଏଇସବୁ ଧ୍ୟାନ ଆପଣ ଯେତେବେଳେ ଗୁହାଲ ବନାବେ ସେତେବେଳେ ହିଁ, ତା ଘର ଯେତେବେଳେ ବନାବେ ସେତେବେଳେ ହିଁ ଆପଣ ଏଇଟା ଧ୍ୟାନ ରଖିକିରି ଆପଣ ବନାବାର କଥା।
1: ହଁ, ଏଇଟା ତ ବହୁତ ବଢ଼ିଆ କଥା ଯେ ଯେତେବେଳେ ଗୁହାଲଟା ବନାଉଛନ୍ କୁକୁଡ଼ାମାନଙ୍କେ ରଖବାର ଲାଗି, ଏଇ ଛୋଟ ଛୋଟ ଜିନିଷ୍କେ ଟିକେ ଯଦି ଧ୍ୟାନ ଦେଇକିରି କରିବେ ବୋଲେ ମାନେ କେତେ ବଡ଼ ବିପତ୍ତିରୁ ସେମାନେ ରକ୍ଷା ପାଇପାରିବେ। ତ ଯେ ଏଇ ଯେନ୍ ଗୁହାଳଟା ଥିବା ଆଜ୍ଞା, ତାର ପାଖାପାଖି ଜାଗାଟା କେନ୍ତା ହେଇଥିବାର କଥା?
0: ପହିଲା କଥା ତ ଦେଖୁନ୍, ପାଖାପାଖି ଆମର ବିଲକୁଲ ପାଣି ଜମା ନାଇଁ ହେବାର କଥା। ପାଣି ଯଦି ଜମା ହେଲା ବେଲେ ସେ ଜାଗାରେ ଆମେ ଜାଣିଛୁ ମଶା ମାଛି ଏସବୁ ବସିବେ, ଯେନ୍ ମାନେ କି ଭାଇରସ୍ ବ୍ୟାକ୍ଟେରିଆସ୍ କିମ୍ବା ଫଙ୍ଗି ଯେନ୍ଟା ଆମର ମାନେ ତାଙ୍କର ରୋଗମାନେ କରସି, ସେମାନଙ୍କୁ ସେମାନେ କେରି କରିବେ, ସେମାନଙ୍କୁ ସେମାନେ ନେଇକରି ସେ କୁକୁଡ଼ାମାନଙ୍କୁ ନେଇ ପହଞ୍ଚାବେ। ଆମର ମୁଇଁ ପ୍ଲେନ୍ ଭାଷାରେ କହିବାକୁ ଚାହୁଁଛେ, ଆମେ ତାକୁ ବାହକ ବୋଲସୁଁ, ଭେକ୍ଟର ବୋଲସୁଁ ଇଂଲିଶରେ, ଆମେ ବାହକ ବୋଲସୁଁ। ତ ଆପଣ ସବୁବେଳେ ମନେ କରି ସାର୍ ଚାରିଆଡ଼ଟା ପୁରା ଡ୍ରାଏ ରହିବା କଥା, ସିଆଡ଼ୁ ପାଣି ବିଲକୁଲ ଜମା ନାଇଁ ହେବାର କଥା। ଆଉ ସେକେଣ୍ଡ ହେଲା ଆଉ ଗୋଟେ ବେଶୀ ଅସୁବିଧା ହେସି ଆମର, ଦେଖିବେ ସେ ଜାଗାରେ ଆପଣ କିଛି ମଲା କୁକୁଡ଼ା ନାଇଁ ପକାବେ। ମଲା କୁକୁଡ଼ା ଯଦି ପକାବେ ବେଲେ ବର୍ଷା ଦିନ କାଣା ହେବା ନା, ଗୋଟେ ବାହାର କୁକୁରଟେ ଆସିଲା କି ଆଉ କିଛି ଜୀବନ୍ତୁ ଆସି ସେଟା ଖାଇଦେବେ, ଆଉ ସେମାନେ ହିଁ ଇନଫେକ୍ସନ୍ ସ୍ପ୍ରେଡ୍ କରିବେ। ତ ଆପଣ ଯଦି କେନ୍ସି ବି ଚିଆଁ ମରିଯାଇଥିବାଟା ସେ ପାଖାପାଖି ଆପଣ ନାଇଁ ପକାବେ, ଆର୍ ସେ ଟୋଟାଲ ଚାରିପାଖ ଏରିଆକେ ପୁରା ଡ୍ରାଏ ଆପଣ ରଖିବେ, ପାଣି ସେ ଜମା ନାଇଁ ହେବାର କଥା,
1: ସନ୍ତିଆ ବି ନାଇଁ ରହିବାର କଥା। ଆଜ୍ଞା, ବହୁତ ବଢ଼ିଆ କଥା ଏଇଟା, ଯେନ ଗୁହାଲ ଅଛି ସେ ପାଖଟେ ବି ନିଶ୍ଚୟ ସଫା ରଖବାର କଥା। ଆଉ ଗୋଟେ କଥା ଆଜ୍ଞା, ଯେ ଆମର ଚାଷୀ ଭାଇମାନଙ୍କର ମନରେ ତ ନିଶ୍ଚୟ ଆସୁଥିବା ଯେ ଏ କୁକୁଡ଼ା ଚିଆଁ ଆର୍ ବଡ଼ କୁକୁଡ଼ା, ଏମାନଙ୍କର ଭିତରୁ ଜହ କରି କାହାକେ ଧ୍ୟାନ ଦେବା ଲାଗି ପଡ଼ବା ଏ ବର୍ଷା ଦିନେ?
0: ଯେନ୍ଟାକି ମୁଁ ହେତ ବିଷୟରେ ଆଉ ଥରେ କହିଥିଲି, ଆମେ ଗୋଟେ ସିଷ୍ଟମ୍ଟେ ଥିସି ଆମର ବଡ଼ିରେ, କାଣା ହେସି ନା ଆମର ମଣିଷମାନଙ୍କର ଦେହରେ ଆମ ବ୍ରେନ୍ରେ ଗୋଟେ ଅଛେ, ଗୋଟେ ମାନେ ଗୋଟେ ପାର୍ଟଟେ ଅଛେ, ଆମେ ତାକୁ ହାଇପୋଥାଲାମସ୍ ବୋଲି କହୁଛୁ, ଯିଏକି ଆମର ଭିତରେ ଯଦି ଜ୍ୱର ଅଛେ ଯାହା ଅଛି ଆମର ଯାହା ତାପମାତ୍ରା ଅଛି କଣ୍ଟ୍ରୋଲ୍ କରସି। ହେନ୍ତା କୁକୁଡ଼ାମାନଙ୍କର ଗୋଟେ ଥିସି ଓଭିଡକ୍ଟ ପାଖେ ଗୋଟେ ଅର୍ଗାନ୍ଟେ ଥିସି, ଯେନ୍ଟାକି ଆମର ତାଙ୍କର ଜ୍ୱର ତପ୍କେ ସବୁ କଣ୍ଟ୍ରୋଲ୍ କରସି। ତ ହେଥିର୍ ଲାଗି ଛୋଟ ଛୁଆମାନଙ୍କର କାଣା ହେଇଛି ନା ସେଟା ଆକ୍ଚୁଆଲି ଡେଭଲପ୍ ନାଇଁ ହେଇଥାଏ, ଆଉ ବଡ଼ କୁକୁଡ଼ାଙ୍କର ବହୁତ ଡେଭଲପ୍ ହେଇଯାଇଥିସି। ତ ହେଥିର୍ ଲାଗି ଆମେ କାଣା କର୍ମା ନା, ଛୋଟ ଛୁଆଙ୍କୁ ଆମେ ସ୍ପେଶିଆଲ ଧ୍ୟାନ ଦେମା, ଆଉ ତାଙ୍କୁ ସ୍ପେଶିଆଲ ଜାଗାରେ ରଖିକିରି ତା ଟେମ୍ପରେଚର ଆମେ ଭଲସେ ରେଗୁଲେଟ୍ ହେଇକି, ଯେନ୍ ପ୍ରୋସେସ୍ ମୁଁ ଆପଣ କହିଲି ସେ ପ୍ରୋସେସ୍ରେ ସେମାନେ କମ୍ଫର୍ଟେବଲି ରହୁଛନ୍ କି ନାହିଁ, ଆରାମରେ ସେ ରହୁଛନ୍ କି ନାହିଁ ଆମେ ତାକେ ଦେଖମା।
1: ତ ଏଇ କୁକୁଡ଼ା ଚିଆଁମାନଙ୍କେ ଆଉ ବଡ଼ କୁକୁଡ଼ାମାନଙ୍କେ କାଣା ଅଲଗା ଅଲଗା ରଖବା ଲାଗି ପଡ଼ସି କି ଗୋଟେ ଗୁହାଲ
0: ଅଲଗା ଅଲଗା ରଖବା ଲାଗି ପଡ଼ସି? ତାର ତିନିଟା ଷ୍ଟେପ୍ ଅଛେ। ପହିଲା ଆମେ କହୁଛୁ ବ୍ରୁଡିଂ, ବ୍ରୁଡିଂ ମାନେ ଆପଣ ମାନେ ଆଣିଲା ଦିନୁ 15 ଦିନ ଯାଏ ଆପଣ ବ୍ରୁଡିଂ କରିବେ, ଯେଉଁକି ଲାଇଟ୍ ମାନେ ବ୍ରୁଡର ଗାର୍ଡ ଦେଇକି ଲାଇଟ୍ ଦିନ ଲଗାବେ, ବେଶୀ ଲାଇଟ୍ ଲଗାବେ। ତାପରେ ଆମେ କହୁଛୁ ରିୟରିଂ, 15 ଦିନ ପରେ ତାକୁ ଆମେ ରିୟରିଂ ସାଇଡ୍ ନେଇକି ନେବେ, ଯେଉଁ ଟିକେ ବଡ଼ ହେଲା ପରେ ଲାଇଟ୍ ଟିକେ କମାବେ, ଆଉ ସେମାନେ ଟିକେ ଭଲସେ ରହିପାରିବେ। ଏଇ ବ୍ରୁଡିଂ ରିୟରିଂ ଆଉ ଲାଷ୍ଟ ଷ୍ଟେପ୍ଟା ଆମକୁ ଦରକାର ନାହିଁ ନ, କେନ୍ତା ହେଲେ ଆମେ ପ୍ରାୟ ଏଇ କେସ୍ରେ ଆମେ ତାପରେ ପ୍ରାୟ ଆମେ ମାର୍କେଟିଂ କରିଦେଉଛୁ ହେଲା। ଯଦି ଆପଣ ମାର୍କେଟିଂ ନାଇଁ କରୁଛନ୍ ବେଲେ ଆମେ ତାକେ କହୁଛୁ ଫିନିସର୍ ଷ୍ଟେଜ୍, ଯାହା ପରେ କି ଆପଣ ବିକିବେ
1: ହେଲା, ମାନେ ସେମାନେ
0: ବଜାରକେ ଯିବାର ଲାଗି ରେଡ଼ି ହେବେ। ହଁ, ତ ପହିଲା ଯେନ୍ ଷ୍ଟେପ୍ଟା ବ୍ରୁଡିଂଟା ଏଇଟା ସବୁଠୁ ବେଶୀ ବହୁତ ଇମ୍ପୋର୍ଟାଣ୍ଟ।
1: ପହିଲା ନୁହେଁ କା ଜହକରି ଟିକେ ଯତ୍ନ ଦରକାର ପଡ଼ବା। ଇ ଆମର ବର୍ଷା ଦିନେ ଜହକରି ମାନକେ କିନ୍ ରୋଗଟା ଦେଖବାର ଲାଗି ମିଳିଥିସି?
0: ରୋଗ ଭିତରୁ ଆପଣ ଦେଖୁନ୍, ମେନ୍ଲି ଗୋଟେ ରକ୍ତ ଝାଡ଼ା ହେସି, ସବୁଥିରୁ ବେଶୀ ମାନେ ଡେଞ୍ଜରିୟସ୍ ହେ ଆମର ଇ ନର୍ମାଲ କଣ୍ଡିସନ୍, ଗୋଟେ ରକ୍ତ ଝାଡ଼ା ହେସି ଆଉ ଗୋଟେ ହ୍ୱାଇଟ୍ ଝାଡ଼ା ହେସି। ରକ୍ତ ଝାଡ଼ା ଏନେସି ଆମେ ତାହେଲେ କହିସୁଁ କକ୍ସିଡିଓସିସ୍, କକ୍ସିଡିଓସିସ୍ ଡିଜିଜ୍ କହିସୁଁ। ଆଉ ସେଟା କାଣା ହେସି ନା, ଆପଣ ଦେଖୁଥିବେ ପ୍ରାୟ ବହୁତ ହେଲ୍ଦି ଥିବେ ସେ କୁକୁଡ଼ା ମାନେ, ସେ ରକ୍ତ ଝାଡ଼ା ହେଇକି ସେମାନେ ସାଙ୍ଗେ ସାଙ୍ଗେ ମାନେ 4-5 ଦିନ ଝାଡ଼ା ହେଇଯିବେ, ଆପଣ ଜାଣିବି ନାଇଁ ପାରୁନ୍, ତାପରେ ସେମାନେ ମରିଯିବେ। ଆଉ ଗୋଟେ ହେସି ଆମର ଇ କଲେ, କଲି ବେସିଲୋସିସ୍ ଆମେ ଯାଏ କହିସୁଁ, ସେଟା ଫାଷ୍ଟ ହେବା ନା କାଣା ଆମର ଧଳା ଝାଡ଼ା ହେବା, ଆଉ ତାପରେ ତାର ଯେଉଁ ହାର୍ଟ ଚାରିପଟେ ସେ ଧଳା କଭର୍ଟେ ବି ରହିଯିବା, ଆଉ ସେମାନେ ସେଥିରେ ସାଙ୍ଗେ ସାଙ୍ଗେ ବି ମୃତ୍ୟୁବରଣ କରସନ୍ ଧଳାଗାଡ଼ା ହେଇକିରି। ଆଉ ବହୁତଟେ ରୋଗ ବି ହେସି, ଯାହାକି ଆମେ ବ୍ରୁଡର୍ସ ନିମୋନିଆ କହୁଛୁ, ଆଉ ଆମର ଫୁଡ୍ ପଏଜନିଂ କହୁଛୁ, ସାଲମୋନେଲୋସିସ୍ କହୁଛୁ, ଏ ରୋଗମାନେ ହେସି। କିନ୍ତୁ ମେନ୍ ଯେନ୍ ଦୁଇଟା ରୋଗ, କକ୍ସିଡିଓସିସ୍ ଆଉ

0: ଆମର ଲେଭେଲରେ ବି କଣ୍ଟ୍ରୋଲ କରିପାରମା।
1: ଆଜ୍ଞା, ତ ଏଇଟା କଣ ଡେକ୍ସି କେ
0: ଡେକ୍ସି କୋକ୍ସିଡିଓସିସ୍ଟା ବି ଡେକ୍ସି। ଆର ଆମର କୁକୁଡ଼ାର ମେନ୍ ଅସୁବିଧା ହେଲା ତାର ସବୁ ରୋଗ ହିଁ ଡେକ୍ସି, ମ୍ୟାକ୍ସିମମ୍ ରୋଗ ତାର 90% ରୋଗ ତାର ଡେକ୍ସି।
1: ଆଜ୍ଞା, ତ ଏଇ ରୋଗ ନାଇଁ ହେବାର ଲାଗି ଆଜ୍ଞା କାଣା କାଣା କରିବାର ଲାଗି ପଡ଼ିବ?
0: ରୋଗ ନାଇଁ ହେବାର ଲାଗି ପହିଲା ତ ଆମେ ଦେଖୁନ୍, ଆମେ ସବୁବେଳେ ବି ଜାଣିଛୁ କି ପ୍ରିଭେନ୍ସନ୍ ଆଣ୍ଡ ପ୍ରିକସନ୍ ଇଜ୍ ଅଲୱେଜ୍ ବେଟର ଦେନ୍ କ୍ୟୁର। ତ ଆମେ ତାକେ ପ୍ରିଭେଣ୍ଟ କରିବାର ଲାଗି ପହିଲା କଥା ଆମେ ସଫା ସୁତୁରା ଯାଇ ତାଙ୍କୁ ରଖମା, ଯେନୁକି ମାନେ ପାଣି ବିଲକୁଲ ନଥିବା କଥା, ତାମାନେ ପାଣିର ଅଂଶ ବିଲକୁଲ ସେ ମାଟି ନଥିବା। ଆମେ ତାକେ ଲିଟର ମେଟେରିଆଲରେ ରଖମା, ଯାହା ଉପରେ ତାକେ ରଖମା, ତାକେ ଆମେ ସବୁବେଳେ ରେକିଂ କରମା, ତାକେ ଉପରତଲ କରମା, ଆର୍ ତାକେ ଚେଞ୍ଜ କରମା ପ୍ରତି 4 ଦିନ କିମ୍ବା 5 ଦିନରେ ଆମେ ତାକେ ଚେଞ୍ଜ କରମା। ବର୍ଷା ଦିନ ମେନଲି ହେଲା, ତଲେ ଆମେ ତସୁ କିମ୍ବା କୁଣ୍ଡା କି ଯାହାକି ଯାହାର ଉପରେ ସେମାନଙ୍କୁ ରଖିଥିମା, ଏଇଟା ହେଲା ପହିଲା ସଫା ସୁତୁରା ରଖମା। ଆଉ ଯେନ୍ ସେକେଣ୍ଡ ଆମେ ଯେନ୍ଟା କହିଲି କଲିବେସିଲୋସିସ୍, ସେଟା ଆକ୍ଚୁଆଲି ପାଣିରେ ବେଶୀ ବ୍ୟାପ୍ସି। ତ ଯେନ୍ ପାଣି ଆମେ ତାଙ୍କୁ ପିଇବା ଲାଗି ଦେମା, ସେ ପାଣିକି ଆମେ ସଫା ସୁତରଟା ଦେମା, ସଫା ସୁତର ବି ଦେଇପାରମା, ଆଉ ସବୁବେଳେ ନଳକୁଆର ପାଣି ଦେମା, ଟାଙ୍କିଟା ଭଲସେ କ୍ଲିୟର କରମା। ଆର୍ ଆଜିକାଲି ମେଡିସିନ ମାନେ ବହୁତ ପଲେଇ ଆଇଲାନ, ସେ ମେଡିସିନ ଗୋଟେ ଟେବ୍ଲେଟ୍ ଦେଲେ ବି ସେଟା ଠିକ ହେଇଯିବ। ଗୋଟେ ଟାଙ୍କିରେ ଆପଣ କିଛି ନାଇଁ, 100 ଲିଟର ପାଣିରେ ଗୋଟେ ଟେବ୍ଲେଟ୍ ଖାଲି ଉପରେ ପକେଇଦେବେ, ସେଥିରେ ଆପଣ କାମ ହେଇଗଲା ହେଲା। ସେଥିରେ ସେ ପାଣି ସଫା ହେଇକି ସଫା ପାଣି ଆସିବା, ପାଣିଟାକେ ଆମେ ବହୁତ ଧ୍ୟାନ ଦେମା କେନ୍ତା ପାଣି ଆମେ ତାକୁ ଦେଉଛୁ। ମେଡିସିନ ହିସାବରେ ଆପଣ ଦେଖିବେ ବୋଲେ ବହୁତ ଗୁଡ଼ା ମେଡିସିନ ଆମେ ପ୍ରିକସନରେ ଦେଉଛୁ, ଯେନ୍ତାକି ଆମର ଯେନ୍ ଫାର୍ଷ୍ଟ ଟାଇମ୍ଟା କହିଲି କୋକ୍ସିଡିଓସିସ୍ କହିଲି, ତାହେଲେ ସଲଫାଟ ଟାଇମିଥୋପିମ୍ ଗୋଟେ ମେଡିସିନ ମିଳିଛି, ସେ ପାଉଡର ଆମେ ଦେଇପାରମା, ସେଟା 4-5 ଦିନ କଣ୍ଟିନ୍ୟୁ କରିପାରମା। ଆଉ କଲିବେସିଲ ଯେନ୍ ସେକେଣ୍ଡଟା କହିଲି, ତା ଲାଗି ଆମେ ଅକ୍ସିଟେଟାକ୍ଲିନ୍ ବି 4-5 ଦିନ କଣ୍ଟିନ୍ୟୁ କରିପାରମା। ଏଇଟା ରୋଗ ନାଇଁ ହେଲେ ବି ଆମେ କଣ୍ଟିନ୍ୟୁ କରମା, ରୋଗ ନାଇଁ ହେବା ବୋଲିକରି ହେଲା ପରେ କଣ୍ଟ୍ରୋଲ କରିବାଟା ବହୁତ ଅସୁବିଧା ହେସି।
1: ଆଜ୍ଞା, ଏଇଟା ତ କହିଲେ ଆପଣ ଯେ ରୋଗ ନାଇଁ ହେବାର ଲାଗି ଆମେ କାଣ କାଣ କରମା, ଆଉ ରୋଗ ହେଲେ କାଣ କରମା?
0: ରୋଗ ହେଲେ ବି ତାର ସବୁ ଟ୍ରିଟମେଣ୍ଟ ଅଛେ। ପହିଲା କଥା, ଯେତିକି ଗୁଡ଼ାମାନଙ୍କୁ ରୋଗ ହେଇଥିବା ସେମାନଙ୍କୁ ଆମେ ଯେନ୍ଟା ଭଲ ଥିବେ ସେ ଗୁଡ଼ାମାନଙ୍କୁ ଆମେ ତାଙ୍କୁ ଅଲଗା କରମା, ଆମେ ତାକୁ ଆଇସୋଲେଟ୍ କରମା, ଆମେ ତାକୁ ଆଇସୋଲେସନ୍ କହୁଛୁ ମେଡିକାଲ ଟର୍ମରେ, ଆମେ ତାକୁ ଆଇସୋଲେଟ୍ କରମା, ଆଉ ତାଙ୍କୁ ଟ୍ରିଟମେଣ୍ଟ କରମା। ଟ୍ରିଟମେଣ୍ଟ କରିବାର ଲାଗି ଆପଣ ସେହି ଡ୍ରଗ୍ ଦେଇପାରିବେ, ସଲଫା ଆଉ ଟାଇମିଥୋପିନ୍ ଦେଇପାରିବେ, ଆଉ ହାୟର୍ଟା ମାନେ ବି ଆଜିକାଲି ପଲେଇ ଆସିଲାନ, ସୁପରକକ୍ସ କିମ୍ବା ଆପଣ କେନ୍ସି ବି ଯେ ଡକ୍ଟର୍ସ ଥିବେ, ଆପଣ ଭେଟନାରୀ ଡକ୍ଟର ଯିଏ ଆପଣ ପାଖରେ ଥିବେ, ତାଙ୍କର କନସଲଟେସନ୍ରେ ଦେଇପାରିବେ। ଆଉ କଲିବେସିଲୋସିସ୍ରେ ଯେଉଁଟା ଧଳା ଝାଡ଼ା ହେଇଛି, ତା ଲାଗି ବି ଆପଣ ଟେଟ୍ରାସାଇକ୍ଲିନ୍ ନିଜେ ଦେଇପାରିବେ। ଆଉ ଯଦି ତାର ହାୟର କିଛି ଚାହୁଁଛନ୍ତି ବୋଲେ ଆଜିକାଲି ବହୁତ ମେଡିସିନ ଲିଭୋଫ୍ଲୋକ୍ସାସିନ୍ ପଲେଇଲାନ, ତାପରେ ଆମର ମକ୍ସିଫ୍ଲୋକ୍ସାସିନ୍ ପଲେଇଲାନ, ଆପଣ ସେ ମେଡିସିନ ମାନେ କେନ୍ସି ବି ଡକ୍ଟର ଭେଟନାରୀ ଡକ୍ଟରଙ୍କୁ କନସଲ୍ଟ କରି ଆପଣ ଦେଇପାରିବେ। ଆପଣ ଫୋନ୍ରେ ପଚାରିକି ବି ଦେଇପାରିବେ, କିମ୍ବା ତାଙ୍କୁ ନେଇକି ପୋଷଣ କରିକି ବି ଆପଣ ଦେଇପାରିବେ, ଯେନ୍ଟାକି ଭଲ ହେ।
1: ଆଜ୍ଞା, ଏଇଟା ତ ବଢ଼ିଆ କଥା ଯେ ଗୋଟେ କଥା ଚାଷୀ ଭାଇମାନେ ଜାଣି ରଖୁନ୍, ଯେ କିଛି ବି ହେଲା ବେଲେ ପାଖେ ଥିବାର ଆପଣଙ୍କର ପଶୁ ଚିକିତ୍ସାଳୟକେ ଯାଇକରି ପହିଲା ଡାକ୍ତର ଆଜ୍ଞା ସାଙ୍ଗେ କଥାବାର୍ତ୍ତା କରିକିରି ତାକେ କେନ୍ ଔଷଧ ଦରକାର କାଣ ଦରକାର ହେଟା
0: ସବୁଥିରୁ ବେଷ୍ଟ ୱେ ହେଲା ଆପଣ କିଛି ମଲା କୁଡ଼ା ନେଇକି ପୋଷଣଟା କରିଦେବେ।
1: ଆଜ୍ଞା,
0: ତାନୁ ସେଟା ଆଉ ଭଲ ହେ। ଆପଣ ଯଦି କିଛି ମଲା କୁଡ଼ା ନେଇଥିବେ ପୋଷଣପୁରୀ ସେମାନେ କାଟିକି ଦେଖିବେ ବୋଲେ ସେମାନେ ଜାଣିଯିବେ ଆକ୍ଚୁଆଲି ଅସୁବିଧା କାଣା ଅଛି ଭିତରେ। ହଁ,
1: ସେଟା ତାନୁ ହେବ। ଆଜ୍ଞା, ଯେ ଏଇ ଯେନ୍ କହୁଛନ୍ ଯେନ୍ ଲିଟର ଯେନ୍ ଦିଆ ହେସି ସେଟା କାଣା ଖରାପ ହେସି କେ?
0: ଲିଟର ଲାଗି ବହୁତ ଅସୁବିଧା ହେସି ବର୍ଷା ଦିନ, ଯଦି ଟିକେ ଭିଜିଗଲା ବେଲେ ଲିଟର ବେଲେ ଆମେ ତଲେ ଏନ୍ ପକାସୁଁ କୁକୁଡ଼ା ରଖବାର ଲାଗି, ତାକେ ଆମେ ଲିଟର ମେଟେରିଆଲ ବୋଲି କହିସୁଁ। ସେଟା ଆମେ 2 କିମ୍ବା 3 ଇଞ୍ଚର ପକାସୁଁ। ମେନଲି ଆମେ ସେଟା କାଣା ପକାସୁଁ, ମେନଲି ଆମେ ତା ଲାଗି ତସୁ ପକାସୁଁ, କିନ୍ତୁ କୁଣା ପକାସୁଁ। ହଁ, ଏଇଟା ମାନେ ଆମେ ପକାସୁଁ।
1: ଆଜ୍ଞା,
0: ଆଉ କୁଣା ବି ପକାସୁଁ, ଆଉ ଆମର ତସୁ ବି ପକାସୁଁ, ଏଇଟା ଚାଉଲରୁ ଏଇଟା ବାହାରିଛି, ଧାନରୁ ଚାଉଲରୁ ଯେନ୍ ବାହାରି ଯାଇଛି ମାନେ ହେଟା ବି ପକାସୁଁ। କରଦ ଗୁଣ ବି ବହୁତ ଲୋକ ପକାସନ୍, ତ ସେମାନେ କାଣ ନାଁ ସେମାନେ ବହୁତ ଆବଜର୍ବେଣ୍ଟ ଆନ୍, ସେମାନେ ପାଣିକି ବହୁତ ଜଲ୍ଦି ଆବଜର୍ଭ କରିଯାଇସନ୍, ତ ସେଥିଲାଗି ଟିକେ ପାଣି ବି ଆପଣ ପଡ଼ିଯିବା ହେଲେ ସେଟା ସବୁଆଡ଼େ ଆବଜର୍ଭ କରିଯିବା, ଆଉ ଏଥିରୁ ରୋଗ ବ୍ୟାପ୍ସି। ରୋଗ ବାସିଲେ ଆପଣ ପଏଜନିଂ ହେବା, ତାପରେ ଏସ୍ପେଜିଲୋସିସ୍ ହେବା, ନାକ ଭିତରେ ତାର ସେ ଗ୍ୟାସ୍, ସେ ଯେତେବେଳେ ଏଇଟା ସେଟା ପଡ଼ିଥିବା, ତାର ସେ କୁକୁଡ଼ା ଝାଡ଼ା ପଡ଼ିଥିବା, ଯେତେବେଳେ ପାଣି ସେନୁ ମିକ୍ସ ହେଇଯିବା, ସେନୁ ମିଥେନ୍ ଗ୍ୟାସ୍ ବାହାରିଛି, ମିଥେନ୍ ଆଉ ଏମୋନିଆ ଗ୍ୟାସ୍ ବାହାରିଛି, ଯେଉଁଟାକି ବହୁତ ଡେଞ୍ଜରିଆସ୍ ହେ। ଆଉ ସେଟା ତାକେ କାଣା କରମା ନା, ସେ କୁକୁଡ଼ାମାନଙ୍କୁ ପହିଲା ତ ତାଙ୍କ ଡାଇଜେଷ୍ଟିଭ୍ ପ୍ରୋବ୍ଲେମ୍ କରବା, ତାଙ୍କ ଝାଡ଼ାଫାଡ଼ା ଇଏ ହେବା ସେ ହେବା, ଆଉ ଯଦି ସବୁଥିରୁ ବେଶୀ ଡେଞ୍ଜରସ୍ ହେଲା ବ୍ରୁଡର୍ସ ନିମୋନିଆ କରବା, ନିମୋନିଆ ହେଇଯାଇକି ସେମାନେ ମରିଯାଇସନ୍, ଯେଉଁଟାକି କଣ୍ଟ୍ରୋଲ ବି ଆପଣ ନାଇଁ କରିପାରୁନ କୁକୁଡ଼ା କେସ୍ରେ। ତ ଏଥିରେ ଆପଣ ଲିଟର ମେଟେରିଆଲ୍ କାଣା କରିବେ ନା, ଫାର୍ଷ୍ଟ କଥା ଆପଣ ଡ୍ରାଏ ରଖିବା ଚେଷ୍ଟା କରିବେ ପାଣି ନାଇଁ ପକାବାର ଲାଗି, ସେକେଣ୍ଡ ତ ରେକିଂ କରିବେ, ତଳଟାକି ଉପର ଉପରଟାକି ତଲ କରିବେ, ଘାଣ୍ଟିବେ ଏଣ୍ଡା, ହଁ ଘାଣ୍ଟିବେ। ଆଉ ଥାର୍ଡ ଜିନିଷ ହେଲା ଆପଣ କାଁ କରିବେ ନା, ତାକେ ଆପଣ ଚେଞ୍ଜ କରିବେ ଏଭ୍ରି 6-7 ଡେଜ୍ରେ, ସବୁଥିରୁ ବେଷ୍ଟ ହେଲା 3-4 ଡେଜ୍ରେ ବି ଆମେ ଚେଞ୍ଜ କରୁଛୁ।
1: ମାନେ ଛୋଟ ଛୋଟ ଜିନିଷକେ ଯଦି ନିଘା ଦେଇକିରି କରିବେ ବୋଲେ ବଡ଼ ବିପତ୍ତିନୁ ନିଶ୍ଚୟ ରକ୍ଷା ପାଇବେ, ଏଇଟା ତ ଆମେ ମୂଳରୁ ଏକା କହିହେଉଛୁ। ଆଉ ଯେନ୍ ଚାଷୀ ଭାଇମାନେ କୁକୁଡ଼ା ରଖିକିରି ବ୍ୟବସାୟ କରୁଛନ୍, ଏସବୁ ଜିନିଷକେ ନିହାତି ଭାବେ ଧ୍ୟାନ ଦେବାର କଥା। ଆଉ ଗୋଟେ କଥା ଆଜ୍ଞା, ଏଇ ଯେନ୍ କୁକୁଡ଼ାମାନଙ୍କର ଦାନାଟା କେନ୍ତା ହେବାର କଥା?
0: ବର୍ଷା ଦିନେ ଦାନାଟା ମେନଲି ଆମେ ଦେଖୁନ୍, କୁକୁଡ଼ା ଦାନା 2-3 ଫର୍ମରେ ଆସି, ଗୋଟେ ହେଲା କ୍ରମ୍ସ ଆସି, ଯେଉଁଟା ଗୁଣ୍ଟା, ଗୋଟେ ପେଲେଟ୍ସ ଆସି ହେଲା। ତ କ୍ରମ୍ସଟା କ'ଣ ହେଇଛି ନା, କ୍ରମ୍ସଟା ଆପଣ ସେଥିରେ ଯଦି ପାଣି ମିଶିଯିବା ଯେଉଁଟା ଗୁଣ୍ଡଟା, ସେଟା ଜଲ୍ଦି ଖରାପ ହେଇଯାଇସି। ତ ଆପଣ ସବୁବେଳେ ପ୍ରିଫର କରିବେ ମେନଲି 15 ଡେଜ୍ ପରେ ଆପଣ ସବୁବେଳେ ପ୍ରିଫର କରିବେ ପେଲେଟ୍ସ ଫର୍ମରେ କରିବା। ପେଲେଟ୍ସ ମାନେ ଆମର ସେ ମୁସାଲେଣ୍ଡି ଟାଇପ୍ର ଥିସି, ସେଟା ପେଲେଟ୍ସ, ସେଥିରେ ସେମାନେ ଖାଇବେ, ସେଟା ଆକ୍ଚୁଆଲି ଖରାପ ହେବାର ଚାନ୍ସେସ୍ ବହୁତ କମ୍ ଥିସି। ତ ପେଲେଟ୍ସ ଆପଣ ସବୁବେଳେ ବର୍ଷା ଦିନ ପ୍ରିଫର କରିବେ। ଆଉ ସେକେଣ୍ଡ ହେଲା ଭିଜିବାର ନାଇଁ କଥା, ଭିଜାରେ ଯଦି ଆପଣ ଦେଇଦେଲେ ବେଲେ ବହୁତ ଅସୁବିଧା ହେସି। ବହୁତ ମରି ଆସନ୍, ବହୁତ ତାକୁ ଲିଭର ଖରାପ ହେଇଯାଇସି, ଲଙ୍ଗସ୍ରେ ନିମୋନିଆ ହେଇଯାଇସି, ବହୁତ ମରି ଆସନ୍। ତ ଆପଣ ଭିଜାବାରଟାକେ ପୁରା ଏଭଏଡ଼ କରିବେ। ଆଉ ଯଦି ଆପଣ ଦେଖିବେ କିଛି ଫଙ୍ଗସ୍ ଫଙ୍ଗସ୍ ଗ୍ରୋଥ ହେଇଛି ତାହେଲେ ତାକୁ ଦେବେ ନାହିଁ, ତାକୁ ଆପଣ ଜଷ୍ଟ ଡିସକାର୍ଡ କରିକି ଆପଣ ନୂଆ ଦାନା ଦେବେ। ଏଇଟା ହେଲା ମେନ୍ ତିନିଟା ଜିନିଷ। ଆଉ ପାଣିଟା
1: ବି ଦାନାଟା ରଖୁଛନ୍ ବୋଲେ ସେଟାକେ ଯେନ୍ଟା ମାନେ ଆମେ କହୁଛୁ ଏୟାର ଟାଇଟ୍ ଡବା ଯେନ୍ଟା କହୁଛୁ ତାର ଭିତରେ ରଖିକି ଏକା ବ୍ୟବହାର
0: କରିବା। ଯଦି ଘରେ ବି ରଖୁଛନ୍ ବସ୍ତା ହିସାବରେ ବୋଲେ ଡ୍ରାଏ କରିକି ଉପରେ ଧରୁନ କିଛି କାଠ ଫାଟ ଲଗେଇ ତା ଉପରେ ରଖିବେ, ଡ୍ରାଏ କରିକି ସେ
1: ପବନଟା
0: ନାଇଁ ପଶିବା, ହଁ ଫଙ୍ଗାଲ ଗ୍ରୋଥ ହେସି ନା ହେଲେ ସେଥିରେ।
1: ତ ଦାନା ଯଦି ଖରାପ ହେଇଯାଉଛେ କେନ୍ସି ବି କାରଣ ଲାଗି ବୋଲିକିରି ତ କାଣ କରବା ଲାଗି?
0: ଦାନା ଯଦି ଖରାପ ହେଉଛେ ବେଲେ ଆପଣ ତ ସବୁଥିରୁ ବେଷ୍ଟ ଯଦି ବେଶୀ ଖରାପ ଦେଖିଲେ ବେଲେ ଆପଣ ତାକୁ ଡିସକାର୍ଡ କରାବେ। ଆଉ ଯଦି ଆପଣ ଦେଖିଲେ କି ନାଇଁ ଏଇଟା ଚଲିପାରେ, କାହିଁକି ଆକ୍ଚୁଆଲି କାଣା ହେଇଛି ନା କୁକୁଡ଼ା ଚାଷରେ ଆମର 80% ଖର୍ଚ୍ଚଟା ହେଲା ଦାନା ଖର୍ଚ୍ଚ। ତ ଆମେ ଫିକିଦେଲେ ମା ଯଦି ବି ଆମେ ବହୁତ ଲସ୍ରେ ପଡ଼୍ମା। ଯଦି ଆପଣ କିଛି ଅସୁବିଧା ହେଇଯାଉଛେ ମାନେ ଆପଣ ଲାଗ୍ବା ଆପଣଙ୍କୁ ଏଇଟା ଚଲିପାରବା ବେଲେ ଆପଣ ଯିଏ ବି ଏକ୍ସପର୍ଟ ଅଛନ୍ ପାଖେ, ଯିଏ ବି ଡକ୍ଟର ଅଛନ୍ ତାକୁ ଦେଖାବେ। ଆଉ ଥାର୍ଡ ଅପ୍ସନ୍ ହେଲା ଆପଣ ତାକୁ ଟେଷ୍ଟ ବି କରିପାରିବେ। ଆମର ଗୋଟେ ଇନଷ୍ଟିଚ୍ୟୁଟ୍ ଅଛି, ଯଦି ଜଣେ ବଡ଼ ଚାଷୀମାନଙ୍କ ଲାଗି ଆମେ କହୁଛେ, ଷ୍ଟେଟ୍ ଫିଡ୍ ଏନାଲିଟିକାଲ୍ ଲାବୋରେଟୋରୀ ବୋଲି ଆମର ଭୁବନେଶ୍ୱର ଗୋଟେ ସଂସ୍ଥା ଅଛି, ସେନ୍କି ଆପଣ ସେ ଦାନା ବି ପଠାଇପାରିବେ ମାତ୍ର 20 rupees। ସେ ଟେଷ୍ଟ କରି ସେମାନେ ଦେଇଦେବେ, ସେ ଦାନାଟା ଆକ୍ଚୁଆଲି ଖାଇବାର ଲାଗି କି ନୁହେଁ ଯେ ଧରୁନ ଆପଣ 10 quintal କି 15 quintal ଦାନା ଏନ୍ତା ମାନେ ଖରାପ ହେଇଗଲା ବୋଲେ ତ ଆପଣ ଫିକି ନାଇଁ ପାରନ୍। ସୋ ଆପଣ ତାକେ ପରୀକ୍ଷା କରିକି ତାପରେ ଆପଣ ଦେଖିପାରିବେ ଆଉ ତାପରେ ତାକେ ଖୁଆଇପାରିବେ।
1: ଏଇଟା ତ ବହୁତ ବଢ଼ିଆ କଥା ଆଜ୍ଞା, ଯେ ଦାନାଟା ବି ତାର ମାନେ ଖରାପ ହେଇଛି କି ନାଇଁ ହେଇଛି ସେଟା ପରୀକ୍ଷା କରିକି ଜଣା କରିକିରି ତାପରେ ତାକେ ବ୍ୟବହାର କରିପାରିବେ। ସେ ଆପଣ ଆମ ଚାଷୀ ଭାଇମାନଙ୍କୁ କାଣ ପରାମର୍ଶ ଦେବା ଲାଗି?
0: ମୁଁ ଉପଦେଶ ଏଇଟା ଦେବା ଲାଗି ଚାହିଁବି କି ଦେଖୁନ ଆଜ୍ଞା, ଆକ୍ଚୁଆଲି ଆମେ ଖାଲି ସବୁବେଳେ ଧାନ ଚାଷ କରିବେ କି ଆଉ କେନ୍ ଚାଷ କରିବେ କି ଆଖୁ ଚାଷ କରିବେ କି ଯାହା ବି କରିବେ ବୋଲେ ସେଥିରେ ଆପଣ ଏତେ ପ୍ରଫିଟ୍ ଆପଣ ପାଇପାରନ୍, କିନ୍ତୁ କେତେବେଳେ ଆପଣ ଲସ୍ ବି, କେନ୍ଦ୍ର ଧରନ୍ ଏଥର ବର୍ଷା ହେବାର ଅଛେ, ସୁପର ଇଲିନୋର ଯେନ୍ଟା ପ୍ରଭାବ ଅଛେ, ବର୍ଷା କମ୍ ହେବା ବୋଲୁଛନ୍, ମରୁଡ଼ି ବି ହେଇଯିବା, ଏଇଟା ହେଇଯିବା। ତ ଆପଣ ସବୁବେଳେ ଗୋଟେ ଅଲ୍ଟରନେଟିଭ୍ କିଛି ଗୋଟେ ରଖୁନ୍
1: ଆଜ୍ଞା,
0: ହେଲା କି ସେଥିରେ ଆପଣ ଲସ୍ ଖାଇବେ ବୋଲେ ଏଥିରେ ଆପଣଙ୍କ ମେକଅପ୍ ହେଇଯିବା। ଧରୁନ ଆପଣ କୁକୁଡ଼ା ରଖୁନ୍ କି ମାଛ ଚାଷ କରୁନ୍ କି ଯାହା ବି କରୁନ୍, ଗୋଟେ ଅଲ୍ଟରନେଟିଭ୍ଟେ ଆପଣ ରଖୁନ୍। ଆଉ ଗୋଟେ ସୁବିଧା ହେଲା ଏସବୁ ଜିନିଷ ହେଲା ରେଡ଼ି କ୍ୟାସ୍। ଧରୁନ ଆପଣ ମାନେ ଭଗବାନ ନାଇଁ କରୁନ୍ କିଛି ଆପଣଙ୍କର ଅସୁବିଧା ପଡ଼ିଲା କି କାର ବାହାଘର ହେବା କାଣ ହେବା, ଆପଣ ସାଙ୍ଗେ ସାଙ୍ଗେ ବିକିକିରି ଆପଣ ଏଥିରେ ପଇସା ପାଇପାରିବେ, ଯେନ୍ଟାକି ଅନ୍ୟ ଚାଷରେ ଆପଣ ପାଇ ନାଇଁ ପାରନ୍।
1: ହଁ ଏଇଟା ତ
0: କିଛି ଗୋଟେ ଏମର୍ଜେନ୍ସି ହେଲା ଧରୁନ୍ କି ଆପଣ କିଛି ରଖିଥିବେ, ତାକୁ ଯଦି ଆପଣ ବିକିଦେବେ ବୋଲେ ସାଙ୍ଗେ ସାଙ୍ଗେ ଆପଣ ପଇସା ପାଇକିରି ଆପଣଙ୍କର ଯେଉଁ ଦରକାର ଅଛି ସେଥିରେ ଆପଣ ସେଇଟା ବ୍ୟବହାର କରିପାରିବେ। ଏଇଟା ଗୋଟେ ଥାର୍ଡ ଜିନିଷ ମୁଁ କହିବାକୁ ଚାହିଁବି, ଆପଣ ସବୁବେଳେ ଆମର ପାଖେ ଯେନ୍ ସାର୍ମାନଙ୍କର ଅଛି ତାର କନସଲଟେସନ୍ରେ କରୁନ୍, ନିଜର ଇଚ୍ଛାରେ ନାଇଁ କରୁନ୍, ସବୁ ଜିନିଷ ତାଙ୍କର ବୁଝୁନ୍ ସୁଝୁନ୍। ଆଉ ଯଦି କିଛି ଅସୁବିଧା ଆମର ପାଖାପାଖି ରହିଲେ ଆପଣ ଆମର ସଂସ୍ଥାକେ ବି ଆସିପାରିବେ, ଆମେ ସେଥିର ଲାଗି ଅଛୁ। ଆମେ ବହୁତ ମାନେ ବହୁତ କମ୍ ପ୍ରାଇସ୍ରେ ବି ଆମେ ବହୁତ ବ୍ରିଡ୍ ସପ୍ଲାଏ ବି କରୁଛୁ ଗଭର୍ଣ୍ଣମେଣ୍ଟର। ତ ଆପଣ ଆସୁନ୍ ଆମର ସଂସ୍ଥାକେ, ଆପଣ ବୁଲିକରି ଯାଉନ୍, ଦେଖୁନ୍, ଆଉ ଆମେ ଆପଣଙ୍କୁ ଯଦି ସାହାଯ୍ୟ କରିପାରମୁ ବୋଲେ ଆମକୁ ବହୁତ ଖୁସି ଲାଗ୍ବା।
1: ଯା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକିକେ ଆସିକିରି ବର୍ଷା ଦିନେ କୁକୁଡ଼ାମାନଙ୍କର ଯତ୍ନ କେନ୍ତା ହିସାବରେ ନେବେ, କୁକୁଡ଼ା ଚିଆଁନୁ ଆନବାନୁ ଆରମ୍ଭ କରିକି ତାଙ୍କର ଖାଇତ କେନ୍ତା ଦେବେ, ତାଙ୍କେ ରୋଗ ହେଲେ କାଣା କରିବେ, ଆରୁ କୁକୁଡ଼ା ଚିଆଁ ବି ଆପଣ କହିଲେ ଯେ ଆମେ ଯୋଗେଇ ଦେମୁ ବୋଲିକିନା, ଏସବୁ ଜିନିଷ ଆପଣ ଚାଷୀ ଭାଇମାନଙ୍କୁ ବୁଝେଇକିରି କହିଥିବାନୁ ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ଧନ୍ୟବାଦ। ଜୁହାର।
2: ନାନୀ ବନେଇ ଜିନିଷଟେ ଶୁଣାଲୁ ତ?
3: ହଁ ଦେଖ, ତୁ କର୍ମୀ ବୋଲିକରି ଭାବିଥିଲୁ, ଆଉ ଠିକା ସମୟାତି ତତେ ଏଇଟା ଶୁଣବାର୍କେ ମିଳିଲା।
2: ଆଜ୍ଞା, ବହୁତ ଭଲ କଥାଟେ କହିଲେ।
3: କାଣା?
2: ଆମେ ଚାଷ ହେଲା କି କୁଶେର ହେଲା ଏଇଟା ଜଗାମା ଠିକ ହେ, ଆମର ଏଠି ବି ଦୁଇ ପଇସା ହେସି, ହେଲେ ଆମେ ଟିକେ ସଡନ୍ ନାଇଁ ବିକି ପାରୁ।
3: ହଁ ହେଟା ତ ସତ୍ କଥା ହେ, ମୁଇଁ ତତେ ପହିଲା ନୁ ନାଇଁ କହିଲି କେଁ, ଯେତେବେଳେ ଦରକାର ହେଲା ଇଟା କୁକୁଡ଼ା ଚାଷ କରୁଥିବୁ, ଦୁଇପଟ ବିକି ଦେଲୁ ତୋର ପଇସା ଆସିବି ଗଲା ନେଇ। ଆର ଦେଖ, ଖାଲି ଯେ ଖାଲି ଧାନ ଚାଷ କର୍ମା କି ପନିପରିବା ଚାଷ କର୍ମା ବୋଲି ନାଇଁ, ତାର ସାଙ୍ଗରେ ଆର କିଛି ବି କଲେ ନାଇଁ, ସିଆଡ଼େ ଅସୁବିଧା ହେଲା ଇଆଡ଼ୁ ତ ପଇସା ମିଳିବା।
2: ଆଜ୍ଞା, କହିଥିବାର କଥା କି କାମେ ଲଗାମା ନାନୀ। ନାଇଁ ଠିକ ନାନୀ, ଶୁଣ ତ, ତୁ ଯେନ୍ଟା ପଦେ ମୋତେ ଶୁଣାଲୁ ଇହା ଜିନିଷ ମୁଇଁ ତ ଜିନିଷଟେ ଶୁଣାମି ଯେ
3: ଜିନିଷ। ଆଉ କାଣା?
2: ସମ୍ବଲପୁରୀ ଗୀତ ବୋଲ।
3: ଗୀତ ପଦେ ତ?
2: ଶୁନ୍ମା ଶଙ୍କର ପ୍ରସାଦ ମାଝୀ ଗାଇଥିବାର ଗୀତଟା, ଯେନ୍ ଗୀତ କେ ଲେଖିଛନ୍ ନରେନ୍ଦ୍ର କୁମାର ଦାସ, ବୋଲେ ଶୁନ୍ମା ନାନୀ?
3: ହଁ ଶୁନ।

0: ଇବେ ମୁଁ କେନ କେନ ଆଡ଼େ ପଲଉଛୁ ରେ ଦେଖ ତ
1: ଗୀତ ବଜେ ଶୁଣିଲୁ ନାନି କାଁ କରମା ସେ
0: ଇବେ ଜିମି ବୋଲିକରି କହିବୁ ବେଲେ କାଁ ନ ଫେର ମୁଇଁ ଉଠି କରି ଜିମି ମତେ ଉଠବାର କେ ସମିଆ ନାଇ ଲାଗେ କାଁ ହେବୋ
1: ଗୀତ ବଜେ ଶୁଣିଲୁ କେନ୍ତା ଲାଗଲା
0: ବଢିଆ ଲାଗଲା ଆଉ ହେଟା ହେ ସବୁ ଏତିକି କଥା ଅଛେ ପଚରାବାର ନାଇ ଅତି ପଲେଇ ଯାଉଛୁ ଏକ ସୁରିଆ ହେଇ କରି ଦେଖ ତ
1: ଜିନେ ସମିଆ କି ବି ଦେଖମା ବେଲେ ସିନେ
0: ହଁ ହଁ ଠିକ କହୁଛୁ
1: ଚାଲ ଯିମା
0: ହଁ ଯାଉ ଜିମା ଯାଉ
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା ପ୍ରଥମେ ଶୁଣନ୍ତୁ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି ମୂଲ୍ୟ 3,000 ରୁ 3,600 ସରୁ ଚାଉଳ 4,800 ରୁ 5,500 ଚିନାବାଦାମ 8,500 ରୁ 9,500 ସୋରିଷ 10,000 ରୁ 11,000 ସୋରିଷ ତେଲ 16,466 ରୁ 22,564 ଗୁଡ଼ 4,600 ରୁ 5,300 ଆଳୁ 880 ରୁ 1,130। ଏଥର ଶୁଣନ୍ତୁ ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି ମୋଟା ଚାଉଳ କିଲୋଗ୍ରାମ ପ୍ରତି ମୂଲ୍ୟ 35 ରୁ 40 ସରୁ ଚାଉଳ 53 ରୁ 60 ସୋରିଷ ତେଲ 170 ରୁ 230 ଆଳୁ 15 ରୁ 20 ଅଟା 33 ରୁ 48 ମୁଗ ଡାଲି 95 ରୁ 108 ହରଡ଼ ଡାଲି 103 ରୁ 125 ବନସ୍ପତି ଘିଅ 150 ରୁ 155 ପିଆଜ 25 ରୁ 40 ଏବଂ ଚିନି କିଲୋଗ୍ରାମ ପ୍ରତି ମୂଲ୍ୟ 46 ରୁ 50। ଏଥିଲା ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଆଉ ଆର୍ଥିକ ସହଭାଗିତା କ୍ଷେତ୍ରଟି ଗୁରୁତ୍ୱପୂର୍ଣ୍ଣ ଆଏ କହିଲେ ପ୍ରଧାନମନ୍ତ୍ରୀ। ବିହାର ମଧ୍ୟପ୍ରଦେଶ ଆଉ ଗୁଜରାଟରେ ଖାଲି ପଡ଼ିଥିବାର ବିଧାନସଭା ଆସନରେ ଉପନିର୍ବାଚନ ଲାଗି ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀନ ଆଇବାକାଲ ଅନୁଷ୍ଠିତ ହେବା ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ରାଜ୍ୟ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ଲାଗି 110,000 କୋଟି ଟଙ୍କାର ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। 2036 ତକ ସମୃଦ୍ଧ ଆଧୁନିକ ଆଉ ଶିଳ୍ପକ୍ଷେତ୍ରଟି ଅଗ୍ରଣୀ ଓଡ଼ିଶା ଗଠନ ଲାଗି ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠନ ବନା ହେବା ମହାଲକ୍ଷ୍ମୀ କରିଡର। ବାହାରିଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଲିପିକା ମହାନ୍ତି ଓ ଭାସ୍କର ଚନ୍ଦ୍ର ପୁହାଣ। ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକୀ।

0: ଶୁଣୁଥିଲେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଲିପିକା ମହାନ୍ତି ଓ ଭାସ୍କର ଚନ୍ଦ୍ର ପୁହାଣ। ଗୀତ ରଚନା କରିଥିଲେ ସଫିକ ଅହମ୍ମଦ ସିଦ୍ଦିକୀ। ଗୀତ ରଚନା ସଙ୍ଗୀତ ପରିଚାଳନା କରିଥିଲେ ଜି ନାରାୟଣ ରାଓ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ବିଷୟ ହେଲା କବି ବିନୋଦ ନାୟକଙ୍କ କବିତାରେ ପଲ୍ଲୀ ଚିତ୍ର। ଆଲୋଚନା କରିଛନ୍ତି ଭଗବାନ ପଟେଲ।
1: ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ପଲ୍ଲୀ ଚିତ୍ର ପ୍ରଦାନରେ ଯେଉଁ କେତେଜଣ କାବ୍ୟଶିଳ୍ପୀ ସୁନାମ ଅର୍ଜନ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ କବି ବିନୋଦ ଚନ୍ଦ୍ର ନାୟକ ଅନ୍ୟତମ। ଜଣେ ଦକ୍ଷ ଓ ସୁନିପୁଣ ପଲ୍ଲୀ କବି ଭାବରେ ଶ୍ରୀ ନାୟକ ରାଶି ରାଶି ପଲ୍ଲୀ କବିତା ରଚନା କରିବାରେ ଆଶାତୀତ ସଫଳତା ଲାଭ କରିଥିବାର ଜଣାଯାଏ। ଆଧୁନିକ ଓଡ଼ିଆ କବିତାରେ ନନ୍ଦକିଶୋର ବଳ, ମାୟାଧର ମାନସିଂ, ସଚ୍ଚିଦାନନ୍ଦ ରାଉତରାୟ ପ୍ରମୁଖ କବିମାନେ ପଲ୍ଲୀ ଚିତ୍ର ପ୍ରଦାନରେ ଯଥେଷ୍ଟ ପାରଦର୍ଶିତା ଲାଭ କରିଥିବାର ସ୍ପଷ୍ଟ ଅନୁମେୟ ହୁଏ। ଜୀବନର ରସଘନ ତଥା ଅମୃତ ମୁହୂର୍ତ୍ତର ହୃଦୟାବେଗକୁ ଯଥାର୍ଥ ଭାବରେ କବିତାରେ ପ୍ରକାଶ କରିବା ପାଇଁ ଏକ ଗଭୀର ଅନୁଭବର ଅପେକ୍ଷା ରଖେ। କବି ବିନୋଦ ଚନ୍ଦ୍ର ନାୟକ ନିଜ କବିତାରେ ପଲ୍ଲୀ ପ୍ରକୃତିର ସୁନ୍ଦର ସୁଷମାକୁ ମଞ୍ଜୁଳ ତଥା ନିତାନ୍ତ ମନମୁଗ୍ଧକର ରୂପରେ ପ୍ରକାଶ କରିବାରେ ଗଭୀର ଆମୁଖତା ପ୍ରଦର୍ଶନ କରିପାରିଛନ୍ତି। ଜଣେ ସଫଳ ରୋମାଣ୍ଟିକ କବି ଭାବରେ ପଲ୍ଲୀ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଅବଲୋକନ କରି ତାର ମହିମାନ୍ୱିତ ରୂପବିଭବରେ ତଲ୍ଲୀନ ତଥା ଆତ୍ମବିଭୋର ହୋଇ ଉଠିଛନ୍ତି। ସୌନ୍ଦର୍ଯ୍ୟ ପିପାସୁ କବି ଭାବରେ ପଲ୍ଲୀ ପ୍ରକୃତିର ନିବିଡ଼ ସ୍ପର୍ଶରେ ଆସି ତାର ମାର୍ମିକ ରୂପଚର୍ଯ୍ୟାରେ ବିଭୋର ହୋଇ ଦେଖିଛନ୍ତି ତାର କଲ୍ୟାଣମୟୀ ଓ ମାତୃମୟୀ ଭାବାବେଗକୁ। କବି ସତ୍ୟ ଓ ଶିବ ଅପେକ୍ଷା ସୌନ୍ଦର୍ଯ୍ୟର ନିରାଜନା ଓ ଉପାସନା କରିଛନ୍ତି ଜଣେ ପରମ ପ୍ରେମିକ କବି ଭାବରେ। ପଲ୍ଲୀ ପ୍ରୀତି ତାଙ୍କ କବିତାର ମୂଳ ତଥା କେନ୍ଦ୍ରବିନ୍ଦୁ। ଜୀବନର ଆଦ୍ୟ ଭାଗ କବି ଏକ ଗ୍ରାମୀଣ ପରିବେଶ ମଧ୍ୟରେ ଅତିବାହିତ କରିଛନ୍ତି ଅତି ନିରାଡ଼ମ୍ବର ତଥା ସୁନ୍ଦର ଭାବରେ। ସହରୀ ଜୀବନର କୃତ୍ରିମତା ତଥା ଅନ୍ତଃସାର ଶୂନ୍ୟତାକୁ ମର୍ମେ ମର୍ମେ ଅନୁଭବ କରି ପଲ୍ଲୀ ଜୀବନର ଶାନ୍ତ ସରଳ ମଧୁର ତଥା ଅମାୟିକ ପରିବେଶରେ ନୈସର୍ଗିକ ଆନନ୍ଦ ଖୋଜି ଚାଲିଛନ୍ତି ଆଜୀବନ। କବିଙ୍କର ବହୁଚର୍ଚ୍ଚିତ ଗ୍ରାମପଥ କବିତାଟି ଏକ ଉଚ୍ଚକୋଟୀର ତଥା ସାର୍ଥକ ପଲ୍ଲୀ କବିତା ଭାବରେ ସର୍ବଜନ ବିଦିତ ହୋଇପାରିଛି। ଯେଉଁ ଗ୍ରାମରେ କବି ଜନ୍ମଗ୍ରହଣ କରି ତାର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ଓ ଆନନ୍ଦିତ ହୋଇଛନ୍ତି ସେହିଠାରେ ଜୀବନର ଅନ୍ତିମ ତଥା ଶେଷ ମୁହୂର୍ତ୍ତ ଅତିବାହିତ କରିବା ପାଇଁ ଆଗ୍ରହୀ ହୋଇ ଉଠିଛନ୍ତି। ଜୀବନର ତୀବ୍ର ଜ୍ୱଳନ ଓ ଦହନ ଭିତରେ ବି କବି ସେହି ଚିର ପରିଚିତ ଗ୍ରାମପଥ ମଧ୍ୟ ଦେଇ ଶ୍ମଶାନ ଭୂମିକୁ ଯାତ୍ରା କରିବେ ବୋଲି ଆଶା ଓ ବିଶ୍ୱାସ ପୋଷଣ କରିଛନ୍ତି ଜଣେ ଜୀବନବାଦୀ କାବ୍ୟଶିଳ୍ପୀ ଭାବରେ। ତେଣୁ ଜୀବନର ଅନ୍ତିମ ତଥା ଶେଷ ଯାତ୍ରା ପଥ ହେବ ସେହି ପ୍ରିୟ ଗ୍ରାମପଥ। କବିଙ୍କ ଭାଷାରେ ଭିକ୍ଷାସି ପ୍ରାଣ ପ୍ରୀଡ଼େ ମୋତେ ଅହରହ, ପାଥେ ଅବିହୀନ ପଥିକମୁ ମଣେ ଯାତ୍ରା ଏ ଦୁରୁବହ, ଖଇ ଓ ତୁଳାରେ ଶୁଭ୍ର କରି ତୋ ତନୁ, ରାମ ନାମ ସତ ମନ୍ତ୍ରେ ଚଳିବି ତୋ ତୀର ଶ୍ମଶାନେ, କେବେ କହ କେବେ କହ। କବି ବିନୋଦ ଚନ୍ଦ୍ର ନାୟକ ଜଣେ ଦରଦୀ ଉଦାର ତଥା ମାନବବାଦୀ କାବ୍ୟଶିଳ୍ପୀ। ଆର୍ତ୍ତ ମାନବାତ୍ମାର କରୁଣ କାହାଣୀ ବର୍ଣ୍ଣନାରେ ସତତ ଆଗ୍ରହୀ ଓ ଉତ୍କଣ୍ଠିତ। ତାଙ୍କ କବିତାମାନଙ୍କରେ ଗ୍ରାମର ନିମ୍ନ ମଧ୍ୟବିତ୍ତ ପରିବାରର ଏକ ମଧୁର ତଥା ହୃଦୟସ୍ପର୍ଶୀ ଚିତ୍ର ବେଶ୍ ମନୋଜ୍ଞ ଓ ମାର୍ମିକ ଭାବରେ ବର୍ଣ୍ଣିତ ହୋଇପାରିଛି। ଜୀବନର ସୁଖ ଦୁଃଖ, ହସକାନ୍ଦ, ଆନନ୍ଦ ବିଷାଦ, ଆଲୋକ ଅନ୍ଧାର, ଲାଭ କ୍ଷତି ଆଦିର ସୁନ୍ଦର ଚିତ୍ର ପ୍ରଦାନରେ କବି ଗଭୀର ସଫଳତା ଲାଭ କରିଥିବାର ଦୃଷ୍ଟିଗୋଚର ହୁଏ। ସାଧାରଣ ଖଟିଖିଆ ସରଳ ମଣିଷମାନଙ୍କର ଜୀବନଚର୍ଯ୍ୟାକୁ କବିତା ଭିତରେ ଅତି ମାଧୁର୍ଯ୍ୟମୟ ଭାବରେ ବର୍ଣ୍ଣନା କରିବାରେ ଆପ୍ରାଣ ଉଦ୍ୟମ ଅବ୍ୟାହତ ରଖିଯାଇଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ। ତାଙ୍କର ସବୁଜରୁ ସାମ୍ପ୍ରତିକ ଗ୍ରନ୍ଥରେ ବିନୋଦ କାବ୍ୟ ମାନସ ସମ୍ପର୍କରେ ମତ ଓ ମନ୍ତବ୍ୟ ଦେବାକୁ

ଯଥାର୍ଥରେ ଲେଖିଛନ୍ତି, କିନ୍ତୁ ଅନେକ ପରେ ସେ ଯେତେବେଳେ ଗୃହର ମାୟା ଓ ନିକଟର ପରିବେଶ ପ୍ରତି ଆକୃଷ୍ଟ ହୋଇଛନ୍ତି, ସେହି ପର୍ଯ୍ୟାୟରେ ତାଙ୍କ କବିତାରେ ଆଉ ବୈଦେଶିକତା ନାହିଁ, ଅଛି ଚତୁଃପାର୍ଶ୍ୱର ସମସ୍ୟା ଓ ଜଞ୍ଜାଳର ବାସ୍ତବବାଦୀ ସ୍ୱର। ଏହା ଯଥାର୍ଥରେ ତାଙ୍କ କବିତାର ଉତ୍ତରାୟଣ ହୋଇପାରେ। ଏହି ଅନୁକ୍ରମରେ ତାଙ୍କ କବିତାରେ ଆମ ପରମ୍ପରା, ସଂସ୍କୃତି, ଗ୍ରାମ୍ୟ ଜୀବନର ଅନେକ ସ୍ମୃତି ପରିଲକ୍ଷିତ ହୁଏ। ଯେଉଁ ଗ୍ରାମ୍ୟ ପରିବେଶ ଓ କୃଷିକାରୀ ସଭ୍ୟତା ନୂତନ ଏକ ଶିଳ୍ପୀକରଣ ପାଖରେ ପରାପରି ଭୁଷୁଡ଼ି ପଡ଼ିଛି, ତାହାରି ପାଇଁ ତାଙ୍କ ମନରେ ଆସକ୍ତି ଓ ଆକୁଳତା ପ୍ରକଟିତ। କିଛି ସୁଲଭ ମୁଦ୍ରାର ଲୋଭରେ ଗ୍ରାମର ଲୋକ ସହର ଓ କଳକାରଖାନାକୁ ଧାଇଁଛି। ସେ ଗଢ଼ୁଛି ଏକ ଶିଳ୍ପ ସମୃଦ୍ଧ ଭବିଷ୍ୟତର ଭାରତ, କିନ୍ତୁ ନିଜେ ଅର୍ଦ୍ଧଭୂକ। ତେଣୁ ବିଂଶ ଶତାବ୍ଦୀରେ ଗ୍ରାମାଞ୍ଚଳରେ ଯେଉଁ କରୁଣ ଓ ହୃଦୟ ବିଦାରକ ଦୃଶ୍ୟ ଅବଲୋକନ କରି କବିପ୍ରାଣ ବିଳାପ କରି ଉଠିଛି, ତାହା ପାଠକର ସମବେଦନାର ଅଶ୍ରୁରେ ପରିପୂର୍ଣ୍ଣ ହୋଇଯାଏ। ଶିଳ୍ପ ସଭ୍ୟତାର ଗ୍ରାସରେ ଗ୍ରାମାଞ୍ଚଳର ନିରୀହ ଓ ସରଳ ମଣିଷମାନେ ଭୋଗିଛନ୍ତି ଅକଥନୀୟ ଦୁଃଖ, ଯନ୍ତ୍ରଣା ଓ ଅତ୍ୟାଚାର। ପରେ ପରେ ପଲ୍ଲୀ ପ୍ରକୃତିର ଚରମ ବିପର୍ଯ୍ୟୟ ଦ୍ୱାରା କବି କାରୁଣ୍ୟ ଓ ନୈରାଶ୍ୟ ମଧ୍ୟରେ ଜର୍ଜରିତ ହୋଇ ଗାଇଛନ୍ତି, କୃଷିକ୍ଷେତ୍ର ଛାଡ଼ି ଆସେ ଗ୍ରାମୀଣ ମଣିଷ, ସୁଲଭ ପରିଶ୍ରମର ମୁଦ୍ରାର ଆଶିଷ ପ୍ରାପ୍ୟ ଆସେ, ଆସେ ଛାଡ଼ି ପଛେ ରୋଷଶାଳା, କୃଷକର ଗୃହବଧୂ ତନୁ ସ୍ୱାଦେ ଭରିବାକୁ ଯୋଜକର ତୃଷାର୍ତ୍ତ ପିଆଲା, ପ୍ରସ୍ତୁତ ହୁଅ ଏଇ ପଥ ରଜ୍ଜୁ ହୁଏ ଯେତେ ତୈଳ ସ୍ନାନେ, ଶ୍ରମିକ ନାରୀର ସୀମନ୍ତ ରୁକ୍ଷ ହୁଏ ସେତେ ପରିଣାମେ, ଶସ୍ୟ ଅଙ୍କୁରରେ ମୂର୍ତ୍ତିକାର ସ୍ତନ୍ୟପାନ, ଧାତ୍ରୀ ସମ ଦେଇ ଯିଏ ଦେଲା ପ୍ରାଣଦାନ। କବି ଚେତନାରେ ପଲ୍ଲୀ ପ୍ରକୃତି ଅପୂର୍ବ ଶୋଭାଶ୍ରୀ ଧାରଣ ପୂର୍ବକ ପ୍ରତ୍ୟେକ ଦର୍ଶକ ପ୍ରାଣରେ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନାର ଏକ ସମନ୍ୱୟ ସ୍ଥାପନରେ ସକ୍ଷମ ହୋଇପାରିଛି। ଘଟଣାଚକ୍ରରେ କବି ସହରରେ ଅବସ୍ଥାନ କରୁଥିଲେ ମଧ୍ୟ ଗ୍ରାମ୍ୟ ଜୀବନର ଆଲେଖ୍ୟ ତାଙ୍କର ସ୍ମୃତି ପଥାରୂଢ଼ ହେବାରେ ଲାଗିଛି। ପଲ୍ଲୀ ପ୍ରକୃତିର ମଧୁର ମୂର୍ଚ୍ଛନା ତାଙ୍କ ପ୍ରାଣରେ ତୋଳିଛି ଅମର ସଙ୍ଗୀତ। କବି ଅତୀତ ଜୀବନର ତିକ୍ତ ମଧୁର ସ୍ମୃତି ସମୂହକୁ ଉତ୍ଥାପନ କରି ଗାଇଛନ୍ତି, ଏ ନଗରବାସେ ଗ୍ରାମର ଶାରଦ ସ୍ୱପ୍ନ ରହି ରହି ଆସେ, କାଶଶ୍ୱେତ ନଦୀଘାଟ ପଥର ପାହାଚ, କୁନି କୁନି କେତେ ରୂପା ମାଛ, କାଚଶୁଭ୍ର ଇଚ୍ଛା ନଦୀ ହୋଇ ଦୂରେ ଇବ ସଙ୍ଗେ ମିଶେ, ପଛେ ଆସେ ବିଷ୍ଣାର୍ଥୀ ନିପ୍ତେ। କବି ବିନୋଦ ଚନ୍ଦ୍ର ନାୟକ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲି ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି, ଏକ ସମ୍ଭ୍ରାନ୍ତ ପରିବାରରେ। ଗ୍ରାମର ଚତୁଃପାର୍ଶ୍ୱରେ ଅବସ୍ଥିତ ପ୍ରାକୃତିକ ମନୋରମ ଦୃଶ୍ୟ ତାଙ୍କ ଚିନ୍ତା ଓ ଚେତନାକୁ କରୁଛି ମାଧୁର୍ଯ୍ୟ ବିମଣ୍ଡିତ। ତେଣୁ ସ୍ୱଗ୍ରାମର ପ୍ରାକୃତିକ ଦୃଶ୍ୟାବଳୀର ସୁନ୍ଦର ତଥା ମନୋରମ ଚିତ୍ର ପ୍ରଦାନରେ ଅଧିକ ସକ୍ଷମ ହୋଇ ପାରିଥିବାର ମନେ ହୁଏ। ତାଙ୍କ କବିତାଗୁଡ଼ିକ ପ୍ରାଣ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଓ ତାହା ଅତ୍ୟନ୍ତ ମନୋରମ ତଥା ହୃଦୟଗ୍ରାହୀ। ସମାଲୋଚକ ଡକ୍ଟର ଅଶୋକ କୁମାର ମହାପାତ୍ର ତାଙ୍କର ଗ୍ରନ୍ଥ ରୋମାଣ୍ଟିକ କାବ୍ୟାନୁଭବ ଓ ବିନୋଦ ନାୟକରେ କବିଙ୍କର ସମ୍ପର୍କରେ ଯଥାର୍ଥରେ ଲେଖିଛନ୍ତି, ବିନୋଦ ନାୟକଙ୍କ କବିତାଗୁଡ଼ିକ ମନେ ହୁଏ ଯେମିତି ଅଧିକ ଆବେଗିକ, ତୃପ୍ତି ଶାନ୍ତି ବିଷାଦ ଓ ଘର ବାହୁଡ଼ା ବ୍ୟଞ୍ଜନାର କାରୁଣ୍ୟ, ଏ ସମସ୍ତ କବିତାର ମୂଳ କାବ୍ୟାବେଗ ଅଟେ। ବାକ୍ୟ ସବୁ ସହଜ ଓ ସରଳ, ଗ୍ରାମ୍ୟ ଜୀବନ ବିଷୟକ କବିତାମାନଙ୍କରେ ଅଛି ଶାନ୍ତ ଅନୁଭବ, ସରଳ ଭାଷା ଓ ସମାହିତ ଜୀବନର ଚିତ୍ର। ତାଙ୍କର ଅନ୍ୟ ସମସ୍ତ କବିତାରେ ଭାଷା ଆଡ଼ମ୍ବରପୂର୍ଣ୍ଣ ଓ ଭାବ ତନାପୂର୍ଣ୍ଣ ଥିବାବେଳେ ଏ କବିତାମାନଙ୍କରେ ତାହା ନାହିଁ। ଅନ୍ୟ କବିତାମାନଙ୍କରେ ବର୍ଣ୍ଣିତ ନାରୀର ନଗ୍ନ ସୌନ୍ଦର୍ଯ୍ୟ ଓ ଶୃଙ୍ଗାର ଏଠାରେ ସମ୍ଭ୍ରମପୂର୍ଣ୍ଣ ଓ ବ୍ୟଞ୍ଜନାଧର୍ମୀ। ଚିତ୍ର କଳ୍ପନାରେ ଗ୍ରାମ୍ୟ ଚେତନା ଭିତ୍ତିକ କବିତା ନରମ ଓ ମନୋରମ ହୋଇଥିବା ବେଳେ ଅନ୍ୟ କବିତାଗୁଡ଼ିକ ବର୍ଣ୍ଣାଢ଼୍ୟ। ତାଙ୍କ କବିତାଗୁଡ଼ିକରେ ପଲ୍ଲୀର ଚିତ୍ର ଅଧିକ ସମୁଜ୍ଜ୍ୱଳ ଓ ମହିମାନ୍ୱିତ ତଥା ସୁଖକର ପରି ବୋଧ ହୁଏ। ଗ୍ରାମ୍ୟଭିତ୍ତିକ କବିତାମାନଙ୍କରେ ମନୁଷ୍ୟ ଓ ପ୍ରକୃତିର ସମ୍ପର୍କ କର୍ମଭିତ୍ତିକ ହୋଇଥିବାରୁ ସେଠାରେ ସହଯୋଗର ସମ୍ପର୍କ ଅତ୍ୟନ୍ତ ନିବିଡ଼, ରସଘନ ତଥା ଆଦର୍ଶ ସ୍ଥାନୀୟ ଅଟେ। ଗାଁ ପରିବେଶ ମଧ୍ୟରେ ବଞ୍ଚୁଥିବା ମଣିଷ ପାଖରେ କୌଣସି ଅଭାବନୀୟ ତଥା ଅପ୍ରୀତିକର ପରିବେଶ ସୃଷ୍ଟି ହୁଏ ନା, ବରଂ ସରଳ ନିରୀହ ଓ ନିଷ୍କପଟ ଭାବରେ ଅତି ଶାନ୍ତ ମଧୁର ତଥା କମନୀୟ ରୂପରେ ତାର ଜୀବନ ଅତିବାହିତ ହୁଏ ଅତି ପ୍ରାକୃତିକ ପରିସ୍ଥିତିରେ। ଶୀତ ଋତୁର ମନୋରମ ଦୃଶ୍ୟାବଳୀ କବି ଚେତନାରେ କିପରି ଯୁଗପତ୍ ଆନନ୍ଦ ଓ ବିସ୍ମୟ ସୃଷ୍ଟି କରିବାରେ ସକ୍ଷମ, ତାହା ତାଙ୍କର ଉତ୍ତରାୟଣ କବିତାରେ ଲକ୍ଷ୍ୟ କରାଯାଇପାରେ। ବୈଷ୍ଣବ ପାଣିଙ୍କର ସ୍ୱାଙ୍ଗରୁ ମୁଖସ୍ଥ କରିଥିବା କିଛି ପଦାବଳୀ ଆନନ୍ଦ ତଥା ଉତ୍ଫୁଲ୍ଲିତ ଚିତ୍ତରେ ଗାନ କରୁଥିବାର ବିରଳ ଦୃଶ୍ୟ ଏକାନ୍ତ ଭାବରେ ପ୍ରାଣସ୍ପର୍ଶୀ ଓ ଚିତ୍ତ ଉଲ୍ଲାସକ। ଏଣୁ ଏପରି ଏକ ସୁନ୍ଦର ତଥା ମନୋରମ ଦୃଶ୍ୟର ଅବତାରଣା କରି କବି ଶ୍ରୀ ବିନୋଦ ନାୟକ ଗାଇଛନ୍ତି,
ରଖୁ ଆଳ ଗାଏ ପାଣି।

0: ସିଂହନ ବିଦ୍ରୋହ ଆଜି କରେ ନାରଙ୍ଗ ବନ ତଳେ ତାର ଭରା ରୂପର ଜୁଆର ତୁଟେ ତଟର ଛାତିରୁ ବାଲିର ଗରଡ଼ା ପଡ଼େ ଗ୍ରାମ ପାଖେ ଯେଉଁ ଶୂନ୍ୟ ପଡ଼ିଆ ଧୁ ଧୁ କରେ ବାର ମାସ ଶାଗୁଆ ଘାଘରା ପିନ୍ଧିଛି ଆଜି କି ସେ ଶାଗୁଆ ଶାଢ଼ୀଟି ପିନ୍ଧି ସେ ପଥେ ନୂଆ ଭୁଆ ଶୁଣି ଯାଏ ଦେହ ଓଦା ଶାଢ଼ୀ ମନଲୋଭା ଦିଶେ। ମାନବବାଦୀ କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତାର ପ୍ରତି ଛତ୍ରେ ଛତ୍ରେ ପଲ୍ଲୀଚିତ୍ର ବେଶ ହୃଦୟଗ୍ରାହୀ ଓ ମର୍ମସ୍ପର୍ଶୀ ରୂପରେ ନିତ୍ୟ ନୂତନ ଭାବରେ ପ୍ରତିଭାତ ହୋଇ ପାରିଛି। ପଲ୍ଲୀ ପ୍ରକୃତିର ଜଣେ ପରମ ଭକ୍ତ ଭାବରେ ସେ ଜୀବନର ଗଭୀର ଅନୁଭବକୁ ପାଥେୟ କରି ସାର୍ଥକ ପଲ୍ଲୀ କବିତା ରଚନାରେ ନିଜର ଅପରିସୀମ ଦକ୍ଷତା ଓ ଅମାପ ଶକ୍ତି ପ୍ରତିପାଦନ କରିପାରିଛନ୍ତି।
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ବିଷୟ ଥିଲା କବି ବିନୋଦ ନାୟକଙ୍କ କବିତାରେ ପଲ୍ଲୀଗୀତ ପଲ୍ଲୀଚିତ୍ର। ଆଲୋଚନା କରିଥିଲେ ଭଗବାନ ପଟେଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ହୀରାବାଇ ବରୋଦେକରଙ୍କର କଣ୍ଠରେ କଲ୍ୟାଣ ଥାଳ ସହିତ ଜଡ଼ିତ ହିନ୍ଦୁସ୍ତାନୀ ସାହିତ୍ୟ ସଙ୍ଗୀତର ସବୁଠୁ ମୌଳିକ ଲୋକପ୍ରିୟ ଶାନ୍ତ ଭକ୍ତିପୂର୍ଣ୍ଣ ଏବଂ ଆତ୍ମିକ ଆକାଂକ୍ଷାର ଭାବନା ଜାଗ୍ରତ କରୁଥିବା ରାକ୍ ୟମନ୍ ପରିବେଷଣ କରିଛନ୍ତି ବିଦୁଷୀ ହୀରାବାଇ ବରୋଦେକର।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ହୀରା ଭାଇ ବରୋଦିକରଙ୍କ କଣ୍ଠରେ। କଲ୍ୟାଣ ଥାଟ ସହିତ ଜଡ଼ିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସବୁଠୁ ମୌଳିକ ଏବଂ ଲୋକପ୍ରିୟ ରାଗ ୟମନ। ଶିଳ୍ପୀ ଥିଲେ ବିଦୁଷୀ ହୀରା ଭାଇ ବରୋଦିକର। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ରିଭଲଭର ରାନୀ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ପୁନିତ ଶର୍ମା ଓ ଶାହିନ ଇକବାଲ, ସଙ୍ଗୀତ ସଞ୍ଜୀବ ଶ୍ରୀବାସ୍ତବ। ଶୁଣନ୍ତୁ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କର କଣ୍ଠରୁ ଏହି ଗୀତଟି।

ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ଉମରାଓ ଜାନ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ସୟାର, ସଙ୍ଗୀତ ଦେଇଛନ୍ତି ଖୟାମ।

0: ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଏହି ଗୀତଟି ଶୁଣନ୍ତୁ, କଥାଚିତ୍ର ଇଜ୍ଜତ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ଗୁଲଜାର, ସଙ୍ଗୀତ ପରିଚାଳନା କରିଛନ୍ତି RD ବର୍ମନ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଆଶା ଭୋସଲେ, ଗୀତ ରଚନା କରିଥିଲେ ପୁନିତ ଶର୍ମା, ଶାହିନ ଇକବାଲ, ଶାହିୟାର, ଗୁଲଜାର ଓ ମଜରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୀବ ଶ୍ରୀବାସ୍ତବ, ଖେୟମ, ଆର୍ ଡି ବର୍ମନ ଓ ଏସ୍ ଟି ବର୍ମନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 10ଟାରେ ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିବେ କୁମୁଦିନୀ ପଟେଲ ଓ ସାଥୀ। ଆଜି ରାତି 10:30 ଲଣ୍ଡନର ଓଭାଲ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ ପ୍ରତିଯୋଗିତାର ଅପ୍ ଟ୍ୟୁବ୍ ଦ୍ୱିଭାଷୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଭାରତ ଓ ଜାପାନ ଭିତରେ ଆହୁରି ବର୍କ ସେବା ସମ୍ପର୍କ। ସାରା ଦେଶେ 1000 ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନା ଲାଗି ସହଯୋଗ କରବା ଜାପାନ। ନୂଆଦିଲ୍ଲୀନ ଆଇବାକାଲ ଅନୁଷ୍ଠିତ ହେବା ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତକେ ଇଲେକ୍ଟ୍ରିକ୍ ମୋବିଲିଟିର କେନ୍ଦ୍ରରେ ପରିଣତ କରବାର ପ୍ରସଙ୍ଗକେ ନେଇକରି ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଛି ଜାତୀୟ ସମ୍ମିଳନୀ। ଆଇବା ଗୋଟେ ବଛର ଭିତରେ ଦେଶର ତୈଳ ବିଶୋଧନାଗାର କ୍ଷମତା ବାର୍ଷିକ 30 କୋଟି ଟନ୍ରେ ପହଞ୍ଚିବା କହିଲେ କେନ୍ଦ୍ର ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ରାଜ୍ୟ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ସ୍ୱାକ୍ଷରିତ ହେଲା 1,10,000 କୋଟି ଟଙ୍କାର ବୁଝାମଣା ପତ୍ର। ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ହୋଇଛି 64 ନମ୍ବର ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଅତ୍କା ବର୍କସ୍ ଆଉ ପ୍ରଭାବଶାଳୀ କରବାର ଲକ୍ଷ୍ୟଟି ଲୋକସେବା ଭବନଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ରାଜ୍ୟ ସଡ଼କ ଭିତ୍ତିଭୂମିକେ ଆହୁରି ବର୍କସ୍ କରାଯିବା ବୋଲି କହିଛନ୍ ପୂର୍ତ୍ତ ଆଇନ ଆଉ ଅବକାରୀ ମନ୍ତ୍ରୀ। ଭାରତରେ ହ୍ୱାଟ୍ସଆପ୍ ୟୁଜର ନେମ୍ ଫିଚରକେ ନେଇକରି ମେଟାକେ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ 3 ଦିନ ଭିତରେ ଇ ବାବଦେ ବିବରଣୀ ଦେବାକେ ମେଟାକେ ଦେଇଛି ନିର୍ଦ୍ଦେଶ। ପିଜି ପ୍ରବେଶିକା ପରୀକ୍ଷା 2026ର ବାହାରିଲା ପରୀକ୍ଷା ଫଲ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲ ଜରିଏ ନିଜର ପରୀକ୍ଷା ଫଲ ଯାଞ୍ଚ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦେଇଛି ସୂଚନା। ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ଆନ୍ଦୋଳନକେ ପ୍ରତ୍ୟାହାର କରିକି ଆଲୋଚନା କରବାରକେ ଅନୁରୋଧ କରିଛନ୍ ରାଜ୍ୟ ସରକାର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବା ଲାଗି ପୁରୀନ ହେଲା ସମନ୍ୱୟ ବୈଠକ। ଆଉର୍ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିକଶିତ ଭାରତ ଜି ରାମଜି 2025 ଉପରେ ଅନୁଷ୍ଠିତ ହୋଇଛି ଲୋକମାନଙ୍କର ସଚେତନତା ଲାଗି ଜନସମ୍ମିଳନୀ। ଏଥିରେ ମୁଖ୍ୟ ଖବର ଇନୁ ଶେଷ ହେଲା।

0: ଶୀତ ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିରେ 11:05।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି କୁମୁଦିନୀ ପଟେଲ ଏବଂ ତାଙ୍କ ସାଥୀମାନେ।
2: ଭୋଲେ ବିଶ୍ୱ ସମ୍ରାଟ ଚିରଚିନ୍ମୟ ସ୍ରଷ୍ଟା ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣଙ୍କ ପ୍ରୀତ୍ୟାର୍ଥେ ମହାଦେବନର ନାଗପୂଜିତା ହିରଣ୍ୟ ଗର୍ଭାତନୟା ଇନ୍ଦ୍ରାବର୍ଜକଣ୍ଠମାଳା କବିକୁଳ ମଞ୍ଜୁଳା ବୀଣାପାଣି ବାଗବାଦିନୀ ସରସ୍ୱତୀଙ୍କ ପ୍ରୀତ୍ୟାର୍ଥେ ଆନନ୍ଦ ସାଗରେ ହରିହରି ବୋଲ ଶିବାତ୍ମ ଯଶ୍ରୀଧର ଶିବ ସୁରେଶ୍ୱରୀ ସୂର୍ଯ୍ୟ ସପଞ୍ଚ ନାରାୟଣଙ୍କ ପ୍ରୀତ୍ୟାର୍ଥେ ଆନନ୍ଦ ସାଗରେ ହରିହରି ବୋଲ ଏ ବିଶ୍ୱର ମଙ୍ଗଳ ଆର୍ଥି ଆଉ ଏକ ବାର ଆନନ୍ଦ ସାଗରେ ହରିହରି।

ಗೋಪಿ ಕಲ್ಪಪಟತನು ತಾಂಗ್ ಧೀರತೆ ವಂಚಿತ ಸಮ್ಮಾನಸ್ಪದ ಶ್ರೋತಾವರ್ಗ, ଆଜି ଓଡ଼ିଶାର ବୃକ୍ଷରାଜ ହେଲେ ସ୍ୱୟଂ ଜଗନ୍ନାଥ, ଯାହାର ତିନୋଟି ପତ୍ର, ଗୋଟିଏ ହେଲା ମୁକୁଟ, ଗୋଟିଏ ପତ୍ର, ଦୁଇଟି ହସ୍ତ ହେଲା ଦୁଇଟି ପତ୍ର, ସେଇ ତ୍ରିପତ୍ର ମଧ୍ୟରେ ସ୍ୱର୍ଗ ମର୍ତ୍ୟ ପାତାଳ ତିନିପୁରକୁ ଛାୟା ପ୍ରଦାନ କରୁଛନ୍ତି। ସେଇ ଛାୟାରେ ଯେଉଁମାନେ ଅବସ୍ଥାନ କରନ୍ତି, ତ୍ରୀ ତାପ ଆଜି ଦୂରୀଭୂତ ହୋଇଥାଏ, ଦୈହିକ ଦୈବିକ ଭୌତିକ ତାପ ଆଉ ରହେ ନାହିଁ। ଯସ୍ୟାଘ୍ରି ଆଶ୍ରୟନ୍ତେ ସକଳ ସୁମନ, ଅଘ୍ରି ବୋଲନ୍ତେ ପାଦ, ଯେଉଁ ଭଗବାନଙ୍କର ପାଦକୁ ଆଶ୍ରୟ କଲେ, ତେତିଶ କୋଟି ଦେବତା ମାନେ ଯାହାକୁ ଆଶ୍ରୟ କରିଛନ୍ତି, ସମସ୍ତ ଦୁଃଖରୁ ଧାର ମିଳିଥାଏ। ଭୂତ ନୀଳାଚଳ ଅଧିପତି ଚକାରୁଳା ଜଗନ୍ନାଥ, ଆକାଶବାଣୀ କର୍ମକର୍ତ୍ତା ମାନଙ୍କର ମଙ୍ଗଳ କରିବା ସଙ୍ଗେ ସଙ୍ଗେ ବିଶ୍ୱର ମଙ୍ଗଳ ବିଧାନ କରିବା। ବନ୍ଧୁ ବୋଲନନ୍ଦ ସାର, ବିଷୟବସ୍ତୁଟି ହେଉଛି ସତୀ ଅନ୍ନପୂର୍ଣ୍ଣା ବା ଭକ୍ତ ରଘୁନାଥ, ରାଗ ହେଉଛି ଚୋଖି, ଲେଖକ ହେଲେ ବଂଶୀଧର ମିଶ୍ର।

ସର୍ବପ୍ରଥମେ ବୁଝିବା ହୁଅନ୍ତୁ ଶ୍ରୋତା ବନ୍ଧୁଗଣ, ବଙ୍ଗ ରାଜ୍ୟର ହରିପୁର ନାମକ ଗ୍ରାମରେ କୃଷ୍ଣ ମହାପାତ୍ର ନାମରେ ଜଣେ ବଦାନ୍ୟ ବ୍ୟକ୍ତି ରହିଥିଲେ। ତାଙ୍କ ପତ୍ନୀଙ୍କ ନାମ ଥିଲା କମଳା ଦେବୀ। ସେ ଥିଲେ ଜଣେ ପତିବ୍ରତା ନାରୀ। ଅଗ୍ନି ପରୀକ୍ଷା କାବ୍ୟରେ ରଘୁନାଥ ପାଣିଗ୍ରାହୀ ପରି ପତିବ୍ରତା ମାନଙ୍କର ଲକ୍ଷଣ ବର୍ଣ୍ଣନା କରି କହନ୍ତି, ରାଗ ହେଉଛି ରସକୁଲ୍ୟା, ପ୍ରାଣ ଠାରୁ ବଳି।

ଆଜ୍ଞା କମଳା ଦେବୀ କରୁଥିଲେ କଣ? ନିଜ ଜୀବନ ଅପେକ୍ଷା ସ୍ୱାମୀଙ୍କ ଜୀବନକୁ ଶ୍ରେଷ୍ଠ ମଣୁଥିଲେ। ନାରୀମାନଙ୍କ ପାଇଁ ସ୍ୱାମୀଙ୍କର କୋଳ ହେଲା କୁସୁମ ଶଯ୍ୟା, ସ୍ୱାମୀଙ୍କର ଆଲିଙ୍ଗନ ହେଲା ଅମୃତ ତୁଲ୍ୟ ଭୋଜନ। ଏଣୁ ସଦାସର୍ବଦା ସ୍ୱାମୀ ଶାଶୁ ଶ୍ୱଶୁର ନଣନ୍ଦ ଦିଅର ସମସ୍ତଙ୍କ ସେବାରେ ନିୟୋଜିତ ଥିବାରୁ ଛାୟ ମନ ବାକ୍ୟରେ ପରପୁରୁଷ ଚିନ୍ତା ଯିଏ କରେ ନାହିଁ। ଆରେ ସେ ହେଉଛି ପତିବ୍ରତା ନାରୀ। ଏକମାତ୍ର ପୁତ୍ର ଥିଲେ, ନାମ ଥିଲା ରଘୁନାଥ। ଉପଶାସ୍ତ୍ର କହେ ରଘୁନାଥ ଥିଲେ କିପରି? ହେ ମୃଦୁ ବଚନ ସଂଯୁକ୍ତ ଶୀଳବାନ ଗୁଣବାନ ତଥା ସତ୍ୟବାଦୀ ପ୍ରିୟବାଦୀ ସଶକ ପୁରୁଷ ଶ୍ରୁତ। ପୁରୁଷମାନଙ୍କ ମଧ୍ୟରେ ଶଶକ ଜାତୀୟ ପୁରୁଷ ହେଲେ ଶ୍ରେଷ୍ଠ, ଆଉ ରଘୁନାଥଙ୍କ ନିକଟରେ ଏ ଲକ୍ଷଣ ସବୁ ଜଣାପଡୁଥିଲା। ଆଜ୍ଞା ଏହି ସମୟରେ ଆଜି ହେଉଛି କଣ? ସୁଭାର୍ଯ୍ୟା ସୁପୁତ୍ର।

ମନେ ରଖନ୍ତୁ ଶ୍ରୋତା ବନ୍ଧୁଗଣ, ଯା ଗୃହରେ ସୁଭାର୍ଯ୍ୟ ବା ସୁପୁତ୍ର ନାହିଁ ସେ ଗୃହସ୍ଥର କେବେ ସୁଖ ନାହିଁ। ଏଣୁ ପ୍ରସ୍ତାବ ସିନ୍ଧୁ କହେ, ଭାର୍ଯ୍ୟା ଷଠମିତ୍ର ପୁତ୍ର ଭୃତ୍ୟ ସ୍ତୋତ୍ରଦାୟକ ସସର୍ପଶ୍ଚ ଗୃହେ ବାସ ମୃତ୍ୟୁରେ ଏବନ ସଂଶୟ। ଯାହାଙ୍କର ଗୃହରେ ଆଜି ଦୁଷ୍ଟା ନାରୀ ରହିଛି ଏବଂ ଆଜି ଦୁଷ୍ଟ ପୁତ୍ର ରହିଅଛି, ମିତ୍ର ଯାହାର ବିଶ୍ୱାସ ଘାତକ ତାର ଗୃହରେ ସ୍ୱପ ବାସ କରିଛି, ସେ ଗୃହସ୍ଥର କେବେ ସୁଖ ନାହିଁ। କିନ୍ତୁ କୃଷ୍ଣ ମହାପାତ୍ରଙ୍କ ଜୀବନରେ ଏସବୁ କିଛି ନଥିଲା, ସମସ୍ତ ସୁଖ ସର୍ବସୁଖରେ କାଳତିପାତ କରୁଥିଲେ। ସେ ଗ୍ରାମ

ଆଜ୍ଞା ରବି କହିଲେ ସୂର୍ଯ୍ୟ, ସୂର୍ଯ୍ୟଙ୍କର ପ୍ରିୟା ହେଲେ ପଦ୍ମିନୀ, ସେଇ ପଦ୍ମିନୀ ଅଂଶରେ ଜାତ ହଉଛି ଅନ୍ନପୂର୍ଣ୍ଣା। ସୋମ କହିଲେ ଚନ୍ଦ୍ର, ଏ କନ୍ୟାର ମୁଖଟି ହେଲା ଚନ୍ଦ୍ର ସଦୃଶ।

ମଙ୍ଗଳଙ୍କର ସୋମ ମଙ୍ଗଳ ବୁଧ ତିନି ବାର ରହିଛି, ମଙ୍ଗଳ ହେଲା ତିନି ନମ୍ବର ବାର, ମଙ୍ଗଳ ନୟନ ବା ତ୍ରିନୟନ ହେଲେ ମହାଦେବ, ସେ ମହାଦେବଙ୍କର ଅରି ହେଲେ କନ୍ଦର୍ପ, କନ୍ଦର୍ପଙ୍କର ପତ୍ନୀ ହେଲେ ରତିଦେବୀ, ଏ କନ୍ୟାଟି ଆଜି ରତିଦେବୀଙ୍କ ଠାରୁ ମଧ୍ୟ ସୌନ୍ଦର୍ଯ୍ୟରେ ଅଧିକ ଅଟେ କି ପଦ୍ମିନୀ ପଦ୍ମଗନ୍ଧାସ କ୍ଷୀରଗନ୍ଧାସ ଚିତ୍ରିଣୀ ଶଙ୍ଖିନୀ ମୀନଗନ୍ଧାସ ମଦଗନ୍ଧାସ ହସ୍ତିନୀ, ଚାରିଆତି କନ୍ୟା ମଧ୍ୟରେ ଉତ୍ତମା ପଦ୍ମିନୀ ଆତିଆ କନ୍ୟା ହେଲେ ଅନ୍ନପୂର୍ଣ୍ଣା। ଆଜ୍ଞା, ବିଧିର ବିଧାନ ଯୋଗେ ଭକ୍ତ ରଘୁନାଥଙ୍କ ସହିତ କନ୍ୟା ଅନ୍ନପୂର୍ଣ୍ଣାର ବାଲ୍ୟ ବିବାହ ସମାପ୍ତି ହେଲା। କେତେ ଦିନ ସୁଖରେ କାଳ କାଟି ନାହାନ୍ତି। ଏଇ ସମୟରେ ଆଜ୍ଞା ଶଙ୍କରାଚାର୍ଯ୍ୟ ଶ୍ଳୋକଟି ଲେଖିଲେ, ଦୀନ ଜାମିନ୍ୟୋ ସାୟଂ ପ୍ରାତଃ ଶିଶିରବ ସନ୍ତୌ ପୁନରାୟତଃ ହେ କାଳ କ୍ରୀଡ଼ତି ଗଛ ତ୍ୟାଉ ତଦପି ନ ମୁଞ୍ଚତ୍ୟାସାବାଦୋଃ। ଆଜ୍ଞା, ଦିନ ଯାଉଛି, ରାତି ଆସୁଛି, ଗ୍ରୀଷ୍ମ ଗଲେ ବର୍ଷା ଆସୁଛି, ସେହିପରି ଭାଗ୍ୟ ଚକ୍ର ଆଜି ଘୁରିବାକୁ ଲାଗିଅଛି। କାଳିଦାସ କହିଲେ, କିଂ ନ କରତି ବିଧି ଯଦି ରୁଷ୍ଟ, କିଂ ନ କରତି ବିଧି ଯଦି ସୃଷ୍ଟ, ବିଧି ସନ୍ତୁଷ୍ଟ ହେଲେ କଣ ବାନ କରେ, ବିଧି ଆଜି ରୁଷ୍ଟ ହେଲେ କଣ ବାନ କରେ। ଘନ ଅମାବାସ୍ୟା ପରି ବିପଦ।

ଚିନ୍ତା କଲେ ଅନ୍ନପୂର୍ଣ୍ଣା, କଣ କରିବି, ମୋ ସ୍ୱାମୀଙ୍କୁ ମୁଁ କିପରି ଭାବରେ ଆଜି ପାଇବି? ସେହି ଗ୍ରାମରୁ ଦୈବ ଯୋଗରେ ଦର୍ଶକ ମାନେ ପୁରୀ କ୍ଷେତ୍ରକୁ ଆଜି ଦର୍ଶନ ନିମନ୍ତେ ଯାଉଥିଲେ। ଅନ୍ନପୂର୍ଣ୍ଣା ଚିନ୍ତା କଲେ, ପତ୍ରଟିଏ ଲେଖି ମୁଁ ସ୍ୱାମୀଙ୍କ ନିକଟକୁ ପଠାଇବି। ଆଜ୍ଞା, ରାଗ ପଡିଲା ଚିନ୍ତା ଭୈରବ। ସେ କଣ ଲେଖିଲେ ଅନ୍ନପୂର୍ଣ୍ଣା? ଆହେ।

ଏହିପରି ଭାବରେ ପତ୍ର ଲେଖି ଦର୍ଶକ ମାନଙ୍କ ନିକଟରେ ଯାଇ ଅନୁନୟ ବିନୟ ସହକାରେ କହିଲା, ହେ ଭାଇମାନେ, ମୋ ସ୍ୱାମୀ ବଡ଼ଦାଣ୍ଡରେ ଭିକାରୀ ଅଟନ୍ତି। ତାଙ୍କ ନାମ ହେଉଛି ଆଜି ରଘୁନାଥ। ତାଙ୍କ ପିତାଙ୍କ ନାମ କୃଷ୍ଣ ମହାପାତ୍ର। ତାଙ୍କ ମାତାଙ୍କ ନାମ କମଳା ଦେବୀ। ଗ୍ରାମ ହେଉଛି ହରିପୁର। ଏହି ନାମରେ ଯିଏ ଭିକାରୀ ଥିବେ ଦୟାପୂର୍ବକ ମୋ ପତ୍ରଟି ତାଙ୍କ ହସ୍ତରେ ନେଇ ଦେଇଦେବ। ଯେତେବେଳେ ତାଙ୍କ ଅନୁମତି ନେଇ ଏଣେ ଆଜି କଲେ କଣ, ତାଙ୍କ ଅନୁନୟ ବିନୟ ଦେଖି ପତ୍ରଟି ଧରି ଦର୍ଶକ ମାନେ ଗଲେ। ବଡ଼ଦାଣ୍ଡରେ ପହଞ୍ଚିଲେ, ଦେଖିଲେ ଅନେକ ଭିକାରୀ ଅଛନ୍ତି। ଆଜ୍ଞା, ରାଗ ପଡୁଛି ବର୍ତ୍ତମାନ ଶଙ୍କରାଭରଣ। ହେ ଶ୍ରୀକ୍ଷେତ୍ରରେ ଭକ୍ତ।

0: ଯେତେବେଳେ ଦେଖିଦେଲେ ସେଇ ଦର୍ଶକ ମାନେ ଆଜି ଭିକାରୀଟିଏ ଭିକ୍ଷା କରୁଛି, ବଡ ଦାଣ୍ଡରେ ଗାଉଛି ପ୍ରଭୁଙ୍କର ନାମ, ପଚାରିଲେ ବାବୁ ତମ ନାମ କଣ?
1: ମୋ ନାମ ହଉଛି ରଘୁନାଥ।
0: ତମ ବାପାଙ୍କ ନାମ? କୃଷ୍ଣ ମହାପାତ୍ର। ଆଉ ତମ ମା ହେଲେ କମଳା ଦେବୀ, ଏଇଆ ତ? ତମ ଗ୍ରାମ ହେଲା ହରିପୁର? ହଁ ଠିକ ଠିକ। ତମ ସ୍ତ୍ରୀ ତାହେଲେ ଗୋଟେ ପତ୍ର ଦେଇଛନ୍ତି ବାବୁ, ଏଇ ନିଅ ସେ ପତ୍ରଟି।
1: ପତ୍ର ଦେଇଛନ୍ତି ମୋ ସ୍ତ୍ରୀ?
0: ହଁ ହଁ,
1: ହଉ ଠିକ ଅଛି ଦିଅ।
0: ଯେତେବେଳେ ପତ୍ରଟି ଦେଲେ ଆଜି ରଘୁନାଥ ହସ୍ତରେ, ଆଜ୍ଞା ରାଗଟି ହେଉଛି ଆହାରି, ସେ କଲେ କଣ ରେ ସେ ପତ୍ର।

କରିବି? ଆରେ ଯିବାକୁ ହେଲେ 30 ଦିନ ଲାଗିବ, ମାତ୍ର 10 ଦିନ ବାକି ରହିଛି, ତାହେଲେ ପହଞ୍ଚିବି କିପରି? ହେ ଭଗବାନ, ତୁମେ ହେଉଛ ମୋର ରକ୍ଷାକର୍ତ୍ତା। ଆରେ ମୁଁ ଯଦି ନ ଯିବି ତାହେଲେ ଅନ୍ନପୂର୍ଣ୍ଣା ନିଶ୍ଚୟ ଆତ୍ମହତ୍ୟା କରିବେ। ଆରେ ସିଂହ ଦରଜାରେ ଛିଣ୍ଡା କତରାରେ

ଅସରଣ ପଞ୍ଜରବାନ ହେଲିଲା ଅଚଳ ଅଧିପତି କହି ଆଜି ସେ ଜ୍ଞାନ ହରା ହୋଇ ପଡି ରହିଲେ। ଭଗବାନଙ୍କ ରତ୍ନ ସିଂହାସନ ପ୍ରକମ୍ପିତ ହେଲା। ବେତାଳ ମାନଙ୍କୁ ଡାକି ଆଦେଶ ଦେଲେ, ଆରେ ବେତାଳଗଣ, ଆରେ କାଳ ବିଳମ୍ବନ କରି ଏ ଭକ୍ତ ରଘୁନାଥଙ୍କୁ ନେଇ ତାଙ୍କ ଶ୍ୱଶୁର ଘର ଦାଣ୍ଡରେ ଛାଡି ଦେଇ ଆସ। ଆଜ୍ଞା, ପ୍ରଭୁଙ୍କ ଆଦେଶରେ ଏଣେ ଭକ୍ତ ରଘୁନାଥଙ୍କୁ ନେଇ ତାଙ୍କ ଦ୍ୱାର ଦେଶରେ ଛାଡି ଦେଇ ଆସିଲେ। ଏ ଛାଡିଲା ତମସା ଅଙ୍ଗନେ ରଡ଼ି ଦେଲେ ବାୟସ, ଏ ପ୍ରଭାତେ ନିରଞ୍ଜନ କର ପ୍ରାଚୀନ ଭେ ପ୍ରକାଶ, ପ୍ରଭାତ ସମୟ ପ୍ରବେଶ ହେଲା। ଦେଖିଦେଲେ ଶାଶୁ ଶ୍ୱଶୁର ଆଜି କଣ କଲେ, ଆରେ ଭକ୍ତ ରଘୁନାଥ ଆସି ପ୍ରବେଶ ହୋଇଯାଇଛନ୍ତି। ଏଥର କଣ କରିବା, କଣ କରିବା, କେମିତି କରିବା? ଆରେ ଆଜି ରାତିରେ ତାକୁ ଖାଦ୍ୟରେ ବିଷ ଦେଇ ମାରିଦେବା। ମଣ୍ଡା ପିଠା ତିଆରି କଲେ ଶାଶୁ ଶ୍ୱଶୁର, ସତୀ ଅନ୍ନପୂର୍ଣ୍ଣା ଜାଣିପାରିଲେ ଏ ପିଠା ଖାଇ ମୋ ସ୍ୱାମୀଙ୍କର ନିଶ୍ଚୟ ପ୍ରାଣ ଚାଲିଯିବ। ହେ ଭଗବାନ, ମୋ ନିଜ ହାତରେ ମୁଁ ସ୍ୱାମୀଙ୍କୁ ମାରିଦେବି କି?

0: प्रभु धन्य हेली धन्य हेली चतुर्धा मूर्ति दर्शन करी पाद तले चक्षु अश्रु रे धोई देला प्रभुंकर पाद एणे आज हेला कोन चाहु चाहु नारायण हेले अंतर ध्यान सासु ससुर सबगु फुफाड़िए बोली आसुथिले देखिले आज रघुनाथ बसी हरि नाम गायन करूछन श्री कृष्ण गोवि
1: शुणुथिले लोकगीत कार्यक्रम रे पाला परिवेषण कले कुमुदिनी पटेल एवं तक साथी माने ସେମାନେ ଥିଲେ ପରୀକ୍ଷିତ ଦେହୁରୀ ଶଙ୍କର ଠାକୁର ମୁନୁବାବୁ ନାଥ ଏବଂ ପଦ୍ମିନୀ ଧରୁଆ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ୍ର ଅପ୍ଟିଭ୍ ଦ୍ୱିଭାଷୀ ଧାରାବିବରଣୀ ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ଆପଣମାନେ ଆମର ମିଡ଼ିୟମ୍ ଏପ୍ ଏବଂ ଏଫ୍ଏମ୍ ମହାନଦୀରେ ଶୁଣିପାରିବେ।

ଏହି କୈଳାସ କନ୍ଦର ନିବାସୀ ମଙ୍ଗଳମୟ କଲ୍ୟାଣକାରୀ ମହାଦେବ ବିଶ୍ୱର ମଙ୍ଗଳ ବିଧାନ କରିବା ହୁଅନ୍ତୁ, ଆକାଶବାଣୀ କର୍ମକର୍ତ୍ତା ମାନଙ୍କର ମଙ୍ଗଳ କରିବା ହୁଅନ୍ତୁ, ଦୁର୍ଗତି ନାଶିନୀ ଦୁର୍ଗା ସଦା ସର୍ବା ଦୁର୍ଗତି ହରଣ କରିବା ହୁଅନ୍ତୁ। ଶ୍ରୋତା ବନ୍ଧୁଗଣ, ଆମେ ଆଜି ମହାକବି କାଳିଦାସଙ୍କ ରଚିତ ସଂସ୍କୃତ କାବ୍ୟ କୁମାର ସମ୍ଭବ କାବ୍ୟଟି ଆଲୋଚନା କରିବା। ତତ୍ସଙ୍ଗେ ସଙ୍ଗେ ସୁରେନ୍ଦ୍ରନାଥ ଛୋଟରାୟଙ୍କର ଓଡ଼ିଆ ଅନୁବାଦ।

ମହାକବି କାଳିଦାସ କିପରି ଆରମ୍ଭ କଲେ, ଏ ଅସ୍ତିତ୍ୱର ସାଙ୍ଗୀ ଦେବତାତ୍ମା ହିମାଳୟ ନାମ ନଗାଧିରାଜ ଆପଣ ମାନେ ଜାଣନ୍ତି ଭାରତର ଉତ୍ତର ଦିଗରେ ପର୍ବତରାଜ ହିମାଳୟ ଅବସ୍ଥିତ ଅଛନ୍ତି, ତାଙ୍କର ଅନନ୍ତ ଶୋଭା ରହିଛି, ଅନନ୍ତ ରତ୍ନ ପ୍ରଭ ବୈଶ୍ୟଶୋଭି ବିଲୋପି ଜାତ ଏକ ଅନନ୍ତ ରତ୍ନର ଉତ୍ପତ୍ତି ସ୍ଥଳ ହିମାଳୟର ସାନୁ ପ୍ରଦେଶରେ ଦେବଦେବ ମହାଦେବ ଆଜି ସତୀଙ୍କୁ ହରାଇ ସମାଧିସ୍ଥ ଥିବା ବେଳେ ସତୀ ଭାଗବତୀ ରୂପରେ ଜନ୍ମ ନେଇ ତାଙ୍କୁ ପାଇବା ପାଇଁ ତପସ୍ୟା କରୁଛନ୍ତି। ଏତିକି ବେଳେ ଘଟଣାଟିଏ ଘଟିଗଲା। କଣ ଘଟିଲା? ଆରେ ମହାପ୍ରତାପୀ ତାରକାସୁର ବ୍ରହ୍ମାଙ୍କ ନିକଟରୁ ବର ପାଇ ସ୍ୱର୍ଗରୁ ଦେବତାମାନଙ୍କୁ ବିତାଡ଼ିତ କଲେ। ଏଣୁ ଦେବତାମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା କହିଲେ, ହେ ଦେବଗଣ, ଏ କଞ୍ଜ ସୁତେ

ଦେବଗଣ ବେଦବର ବ୍ରହ୍ମା କହୁଛନ୍ତି ଅସୁର ତପସ୍ୟା କଲା, ମୁଁ ତାକୁ ଫଳ ପ୍ରଦାନ କଲି, ଏବଂ ଅତ୍ୟାଚାର କରୁଛି ତାର ଫଳ ମଧ୍ୟ ସେ ନିଶ୍ଚିତ ପାଇବ। ହେଲେ ମନେ ରଖ, ତା ମୃତ୍ୟୁ କାହାରି ହସ୍ତରେ ନାହିଁ, କେବଳ ଶିବଙ୍କ ଔରସରୁ ଯଦି ଜାତ ସନ୍ତାନ ଅମର ସେନାପତି ହେବ ସେଇ ଶିବଙ୍କ ପୁତ୍ର ହସ୍ତରେ ତାର ମୃତ୍ୟୁ ଅଛି। ତେଣୁ ତୁମମାନଙ୍କୁ ଏ କାର୍ଯ୍ୟ କରିବାକୁ ହେବ, ଶିବ ବର୍ତ୍ତମାନ ସମାଧିସ୍ଥ ଅଛନ୍ତି, ତାଙ୍କ ସମାଧି ଭଗ୍ନ କରିବାକୁ ପଡିବ। ତାହେଲେ କେମିତି ସମାଧି ଭଗ୍ନ କରିବେ? ମା ରୂପେଣ ତେ ସ୍ୱୟଂ ସ୍ତମ୍ଭିତ ସମିତ ମନ ଭର୍ଜତ ଧମା କୃଷ୍ଟ ଅୟସ୍କାନ୍ତେନ ଲୌହବତ। ମହାକବି କାଳିଦାସ କହିଲେ ଅୟସ୍କାନ୍ତ ମଣି ଦ୍ୱାରା ଲୌହ ଯେପରି ଆକର୍ଷିତ ହୁଏ, ସେହିପରି ଦେବୀ ପାର୍ବତୀଙ୍କୁ ନେଇ କନ୍ଦର୍ପଙ୍କୁ ନେଇ ତାଙ୍କର ଆଜି ଯୋଗ ଭଗ୍ନ ଧ୍ୟାନ କର, ଯୋଗ ଧ୍ୟାନ ଭଗ୍ନ କର। ଏ ସମୟରେ ଦେବରାଜ ଇନ୍ଦ୍ର କନ୍ଦର୍ପଙ୍କୁ ସ୍ମରଣ କଲେ। କନ୍ଦର୍ପ ଆସିଲେ କିପରି? ପାର୍ବତୀ ପରିଣୟରେ କବି ବାଣଭଟ୍ଟ କହନ୍ତି, ଏ ମୁଖର ମଧୁପ ମାଳା ତାକୁ କବି ଛୋଟ ରାୟ ଲେଖିଲେ ଅନୁପ୍ରାସ କ ରାଗ ହେଲା ହାରି କରେ ପୁଷ୍ପ।

କନ୍ଦର୍ପଙ୍କୁ ସ୍ମରଣ କଲେ ସେ ଆସିଲେ କିପରି? ସ୍ମରଣ କଲା ମାତ୍ରକେ ଭୁବନ ମୋହନ କନ୍ଦର୍ପ ଇନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେଲେ। ହସ୍ତରେ ଫୁଲଧନୁ ସରସନର ଆଦି ଅଗ୍ରଭାଗ ଅଙ୍ଗନା ମାନଙ୍କର ଭୁଲତା ପରି କୁଟିଳ ମନୋହର ଦେଖା ଯାଉଥିଲା। କୌତୁକ କେଉଁଠାରେ ନାହିଁ ଏ କାମେ ବିମୋହିତ ସରବ ଜଗତ ସେ କରିପାରେ ମୁହିଁ ଦିନ। କୃଷ୍ଣ ଦାସ କହନ୍ତି ହେ କିଟୁ।

ଯେତେବେଳେ ଦିବ୍ୟ ଆସନରେ ବସି ବେଶ କରିଦେଲେ ମହାଦେବ ବରଯାତ୍ରୀ ଭାବରେ ଏଣେ ଆଜି ଦେବତା ମାନଙ୍କୁ ନେଇ ସମସ୍ତେ ଯାଇ ପହଞ୍ଚିଲେ। ମହାଡମ୍ବର ସହକାରେ ବେଦବର ବ୍ରହ୍ମା ସେଠାରେ ବିବାହ ଆୟୋଜନ କଲେ। ବିବାହ ଆୟୋଜନ କରିସାରିଲା ପରେ ଏଣେ ଆଜି ମନ୍ଦିରକୁ ଯାଇ କୈଳାସ ପର୍ବତରେ ଅପୂର୍ବ ତାଙ୍କର ମିଳନ ଆଜି ଲାଗିଲା। ଯେତେବେଳେ ମଧୁସଜ୍ଜା ଘରେ ମିଳନ ହେଉଛି, ଏ ସମୟରେ ହେଲା କଣ, ଦେବତା ମାନେ ଚିନ୍ତା କଲେ ଯେ ଗୋଟାଏ ଆମର ଇଏ ଦେବୀ ପାର୍ବତୀଙ୍କର କ୍ରୀଡା କେ ଭାଙ୍ଗୁ ନାହିଁ, ଝିଅ ପାର୍ବତୀଙ୍କ କ୍ରୀଡା ନ ଭାଙ୍ଗିବା ସତ୍ତ୍ୱେ ଦେବତା ମାନେ ଚିନ୍ତିତ ଅଗ୍ନି ଦେବତା।

ଚାଲିଛି ଏଇ ସମୟରେ ପାରାକୁ ଦେଖି କ୍ରୋଧରେ ଜଳି ଉଠିଲେ ଦେବୀ କହିଲେ ହେ କିଏ ତୁମେ ଆଜି ତୁମକୁ ଉକୁଷ୍ଟ ବ୍ୟାଧି ଅଗ୍ନି ଦେବତାଙ୍କୁ ଅଭିଶାପ ଦେଇଦେଲେ ଭୟରେ ଅଗ୍ନି ଦେବତା ଯାଇ ଏ ସମୟରେ କୈଳାସପତିଙ୍କର ରେତସ୍ଖଳିତ ହେଲା ତାଙ୍କୁ ଅଗ୍ନିଦେବଙ୍କ ଦେବତାଙ୍କ ଦେହରେ ନିକ୍ଷେପ କଲେ ସେ ଯାଇ ଗଙ୍ଗାରେ ମଜ୍ଜନ କଲେ ଗଙ୍ଗାରେ ଛଅଟି କୃତିକା ସ୍ନାନ କରୁଥିଲେ ସେ ଛଅ କୃତିକା ଗର୍ଭରେ ବ୍ରହ୍ମାରେ ବେଦବର ବ୍ରହ୍ମାଙ୍କର ଅଭିଶାପ ଯୋଗୁଁ ଏଣେ ଆଜି ଦେବ ଦେବ ମହାଦେବଙ୍କ ରେତ ଯାଇ ତାଙ୍କ ସେରେ ପ୍ରବେଶ କଲା ଗର୍ଭ ଗର୍ଭଧାରଣ କରିବା ସତ୍ତ୍ୱେ ଭୟଭୀତ ହେଲେ କନ୍ୟାମାନେ ଆରେ ଭୟଭୀତ କରି ଗଲେ କଣ ଗର୍ଭକୁ ଉଦ୍ଗାର କରିଦେଲେ ଭୟରେ କୃତିକା ଗଣ ସରବଣେ ଗର୍ଭପାତ ବିଧାନ ଏ ଶିଶୁ ଏ ହେଲା ଜନ୍ମ ଏ ଛଅ ଗୋଟି ମୁଖ ତାର ବିଷୟ ଶରୀର କେଡେ ସୁନ୍ଦର ଜ୍ଞାନେ ଜାଣିଲେ ସେ ମହେଶ୍ୱର କଲେ ତହିବେ ନିଜନ କାର୍ତ୍ତିକେୟ ବୋଲି ଦେଲେ ତା ନାମ ଏହିପରି ଭାବରେ କାର୍ତ୍ତିକେୟ ଜନ୍ମ ନେଲେ କୃତିକା ଗର୍ଭରୁ ନାମ ଦେଲେ ତାର କାର୍ତ୍ତିକେୟ ସମୟରେ ଅମର ସେନାପତି ହେଇ ସେ ଦେବତା ମାନଙ୍କ ସହ ଯୁଦ୍ଧ କରି ତାର କାସୁର ବି ନାଶ କଲେ ହେ ଦିନ ଜନ ସରଣ ରକ୍ଷଣ ମହା

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କଲେ କୁମୁଦିନୀ ପଟେଲ ଏବଂ ତାଙ୍କ ସାଥୀମାନେ। ସେମାନେ ହେଲେ ପରୀକ୍ଷିତ ଦେହୁରୀ, ଶଙ୍କର ଠାକୁର, ମୋହନବାବୁ ନାଥ ଓ ପଦ୍ମିନୀ ଥରୁଆ। ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରେଲିକ ରିପୋର୍ଟ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: अधिक बिजनेस टू बिजनेस समझौता ज्ञापनों पर हस्ताक्षर किए गए हैं। नागर विमानन मंत्रालय ने देश भर में अंतर्राष्ट्रीय हवाई अड्डों पर इबोला स्वास्थ्य जांच के लिए एयर सुविधा 2.0 पोर्टल का शुभारंभ किया। स्वास्थ्य सेवा महानिदेशालय और दिल्ली अंतर्राष्ट्रीय हवाई अड्डा लिमिटेड के सहयोग से इस उन्नत डिजिटल प्लेटफॉर्म का उद्देश्य स्वास्थ्य आव्रजन और निगरानी एजेंसियों के बीच समन्वय के माध्यम से अंतर्राष्ट्रीय यात्रियों की स्वास्थ्य निगरानी को मजबूत करना है, ताकि जोखिम वाले यात्रियों का शीघ्र पता लगाया जा सके। लोकसभा अध्यक्ष ओम बिरला कल कोलकाता में पश्चिम बंगाल विधानसभा के नवनिर्वाचित सदस्यों के लिए 2 दिन के विधायी और संसदीय प्रणाली से संबंधित कार्यक्रम का उद्घाटन करेंगे। इस कार्यक्रम का उद्देश्य नवनिर्वाचित सदस्यों को संसदीय और विधायी कार्य प्रणाली के विभिन्न पहलुओं से परिचित कराना है। रूस के ड्रोन और मिसाइल हमलों में यूक्रेन की राजधानी कीव में 21 लोगों की मौत हो गई है और 90 अन्य घायल हो गए। कीव में मुख्य रूप से रिहायशी इमारतों और बुनियादी सुविधाओं सहित 30 जगहों पर भारी नुकसान हुआ। रूस के रक्षा मंत्रालय ने कहा कि यह हमला यूक्रेन द्वारा रूस के आम लोगों पर किए गए हमलों के जवाब में किया गया है। फीफा विश्व कप के राउंड ऑफ 32 के मैच में आज रात इंगलवुड के लॉस एंजलिस स्टेडियम में स्पेन का मुकाबला ऑस्ट्रिया से होगा। वहीं टोरंटो में पुर्तगाल का मुकाबला क्रोएशिया से होगा। कल सुबह वैंकूवर में स्विट्जरलैंड और अल्जीरिया आमने सामने होंगे। इसके साथ ही ये समाचार बुलेटिन समाप्त हुआ।
1: শুনতে হিন্দি সংবাদ রিলে করে প্রচার কল আকাশবাণী দিল্লি কেন্দ্র আকাশবাণী সম্বলপুর বর্তমান শুনতে সম্বলপুরী মুখ্য সংবাদ
2: আকাশবাণী সম্বলপুর এছিনের মুখ্য খবর সঙ্গে মুই কৃতাঞ্জলি ত্রিপাঠী। ভারত ও জাপান দুই দেশের প্রধানমন্ত্রীঙ্ক ভিতরে হইতবার অর্থনৈতিক সম্মিলনীতি দ্বিপাক্ষিক আর্থিক সুরক্ষা কৃত্রিম বুদ্ধিমত্তা প্রতিরক্ষা ও স্বাস্থ্য বাগির কেতেটা ক্ষেত্রটি বুঝামণাপত্র করেছেন স্বাক্ষর। ବିହାର ମଧ୍ୟପ୍ରଦେଶ ଆଉ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନର ଉପନିର୍ବାଚନ ଲାଗି ସମୟସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। ନୂଆଦିଲ୍ଲୀନ ଆଇବାକାଲି ଅନୁଷ୍ଠିତ ହେବା ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ଭାରତରେ ହ୍ୱାଟ୍ସଆପ୍ ୟୁଜର ନେମ୍ ଫିଚରକୁ ନେଇକରି ମେଟାକି ନୋଟିସ୍ ଜାରି କଲେ କେନ୍ଦ୍ର ସରକାର। ରାଜ୍ୟ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ସ୍ୱାକ୍ଷରିଥିଲା 1,10,000 କୋଟି ଟଙ୍କାର ବୁଝାମଣାପତ୍ର। 1-4 ଶ୍ରେଣୀ ତକ ପଢ଼ା ବହିରେ ଥିବାର ଭୁଲ୍କେ ଠିକ୍ କରବାର୍ ଲାଗି ସର୍ବସାଧାରଣଙ୍କୁ ମତାମତ ମାଗିଲେ ରାଜ୍ୟ ସରକାର। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଅତ୍କା ବର୍କସ ଆଉ ପ୍ରଭାବଶାଳୀ କରବାର ଲକ୍ଷ୍ୟଟି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାତି ହୋଇଯାଇଛି 64 ନମ୍ବର ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ। ସ୍ନାତକୋତ୍ତର ପାଠ୍ୟକ୍ରମ ତିନା ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। 2026 ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ନାମାଙ୍କନ ପ୍ରକ୍ରିୟା ହେଲା ମୂଲ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀନ ହେଲା ସମନ୍ୱୟ ବୈଠକ। ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ଆନ୍ଦୋଳନକେ ପ୍ରତ୍ୟାହାର କରିକି ଆଲୋଚନା କରବାରକେ ଅନୁରୋଧ କରିଛନ୍ ରାଜ୍ୟ ସରକାର। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାଟି ଆଜି ସ୍ପେନ୍ ଆଉ ଅଷ୍ଟ୍ରିଆ ଭିତରେ ହେବା ମୁକାବିଲା। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାଟି ଆଜି ଇଂଲଣ୍ଡ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଖେଳାଯାଉଛି 2 ନମ୍ବର ସେମିଫାଇନାଲ। ଆଉର୍ ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୁଲହଟା ଜିଲ୍ଲାକେ ସତର୍କ କରିଛେ ପାଣିପାଗ ବିଭାଗ। ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।
1: ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସମ୍ପର୍କିତ ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାର 2-2 ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିଲା ପାଣିପାଗ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ କ୍ଷମା କରିବେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆସନ୍ତାକାଲି ସକାଳ 6:30 ଶୁଣିବେ ଆଜିର ଭାବନା ଉପସ୍ଥାପନ କରିବେ ଶିବାନୀ ଲାଲ 6:47 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା ଏଥିରେ ଡେଙ୍ଗୁ ଜ୍ୱର ବିଷୟରେ କିଛି ଜାଣିବା କଥା ଏ ସମ୍ପର୍କରେ କହିବେ ଡାକ୍ତର ରଞ୍ଜନ କୁଜୁର 7:30 ଶୁଣିବେ ପରିବେଶ ସୂଚନା ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ 7:35 ଶୁଣିବେ ଅର୍ଘ୍ୟଥାଳି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଈଶ୍ୱରୀ ବେହେରା ଗୀତ ରଚନା ନନ୍ଦକିଶୋର ପାଢ଼ୀ ସଙ୍ଗୀତ ସଂଯୋଜନ ଗୋପାଳ ଚରଣ ନାୟକ ଆସନ୍ତାକାଲି 7:50 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ରସିକ ଭୋଇ ଓ ଗୋବିନ୍ଦ ସାହୁ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:45 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ନିଶିପଦ୍ମ ଦାସ ଆସନ୍ତାକାଲି ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଗାର୍ଗବ ପ୍ରସାଦ ମେହେର ବିଭୂତିଭୂଷଣ ପଟ୍ଟନାୟକ ଓ ଶଙ୍କର ପ୍ରସାଦ ଦତ୍ତ ଦିନ 11:30 ଶୁଣିବେ ଖୁଲା ଝରକା ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 12:00 ଶୁଣିବେ ବାତାୟନ କାର୍ଯ୍ୟକ୍ରମ ଏଥିରେ ମଧ୍ୟ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ 12:30 ଶୁଣିବେ ଏସ୍ସିଏଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆସନ୍ତାକାଲି ଅପରାହ୍ନ 8:05 ଶୁଣିବେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ସିଂ ଓ ନନ୍ଦିତା ବୋଷ ଅପରାହ୍ନ 8:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ତନ୍ ମନ୍ ଧନ ଡକ୍ଟର ଦିବ୍ୟ ରାଉତଙ୍କ ସହ ସାକ୍ଷାତକାର ଶୁଣିବେ ଏହି କାର୍ଯ୍ୟକ୍ରମରେ ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:00 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା ପ୍ରଯୋଜନା ଉପସ୍ଥାପନ ସନ୍ତୋଷ ପିଙ୍ଗ ଅପରାହ୍ନ 3:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆସନ୍ତାକାଲି ଅପରାହ୍ନ 4:02 ଶୁଣିବେ ଆଜି ଆକାଶବାଣୀ ଦିଲ୍ଲୀରୁ ରାତି 10:00 ପ୍ରସାରିତ ହୋଇଥିବା ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଓ ଲୋକସଙ୍ଗୀତ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ଆସନ୍ତାକାଲି ଅପରାହ୍ନ 4:02 ଆସନ୍ତାକାଲି ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମର ସଂକୀର୍ତ୍ତନ ପରିବେଷଣ କରିବେ ରୂପଲାଲ ଭୋଇ ଓ ସାଥୀ ଅପରାହ୍ନ 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ ଶୁଣିବେ 6:10 ଶୁଣିବେ ଆଦିବାସୀ ଗୀତ ଏଥିରେ ଶୁଣିବେ ବାକ୍ତା ଗୀତ ପରିବେଷଣ କରିବେ ଅଲିରାମ ହସ୍ତି ଏବଂ ସାଥୀ ଆସନ୍ତାକାଲି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ରୁଆଧାନରେ ସମନ୍ଵିତ ଖାଦ୍ୟସାର ପରିଚାଳନା ଏ ସମ୍ପର୍କରେ ଭବାନୀ ଶଙ୍କର ବିଷୋଇଙ୍କ ସହ ସାକ୍ଷାତକାର ଶୁଣିବେ ଆସନ୍ତାକାଲି ରାତି 8:02 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ମିନତୀ ପାଣିଗ୍ରାହୀ ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଆସନ୍ତାକାଲି ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମର ସନ୍ତୁରୁପାଦନ ପରିବେଷଣ କରିବେ ପଣ୍ଡିତ ଶିବକୁମାର ଶର୍ମା ଏବଂ ସାରଙ୍ଗୀ ବାଦନ ଶୁଣିବେ ପରିବେଷଣ କରିବେ ଉସ୍ତାଦ ସୁଲତାନ ଖାଁ ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 9:30 ଶୁଣିବେ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ମାନସ ରାତି 10:02 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ କର୍ଣ୍ଣାଟକୀ ଶୈଳୀରେ ପରିବେଷଣ କରିବେ ବିଦ୍ୱାନ ଏମ୍ଏସ୍ ଗୋପାଳକ୍ରିଷ୍ଣନ ଆସନ୍ତାକାଲି ରାତି 10:30 ଶୁଣିବେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶ୍ରୋତାବନ୍ଧୁ ଆଜି

ମୋବାଇଲ ଆପ୍ର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ରେ ଯେଉଁ ପ୍ରସାରିତ ହେଉଛି, ଏ କାର୍ଯ୍ୟକ୍ରମକୁ ଆଜି ଆମେ ଏଇଠି ରଖୁଛୁ। ଆମର ମିଡିୟମ ୱେଭ୍ ଏବଂ ଆମର ଏଫ୍ଏମ୍ ମହାନଦୀରେ କାର୍ଯ୍ୟକ୍ରମ ଚାଲୁ ରହିବ। ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି T20 କ୍ରିକେଟ ବିଶ୍ୱକପ୍ର ଧାରାବିବରଣୀ। ଆମର ନ୍ୟୁଜ୍ ଅନ୍ ଏୟାର୍ ଆପ୍ର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ।

0: some of the schemes that the government.
1: So that,